0: ଆଜିର ଚିନ୍ତା ଅନ୍ୟ ସ୍ତ୍ରୀ ଦ୍ୱାରା ଇଚ୍ଛା କରୁଥିବା ପୁରୁଷର, କାମନା କରୁଥିବା ସ୍ତ୍ରୀ ତଥା ଅନ୍ୟ ଦ୍ୱାରା ପୂଜିତ ମନୁଷ୍ୟର ଆଦର କରୁଥିବା ପୁରୁଷ, ଏହି ଦୁଇ ପ୍ରକାରର ଲୋକ ଅନ୍ୟ ଉପରେ ବିଶ୍ୱାସ କରି ଚଳିଥାନ୍ତି। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପ୍ରାତଃ 6 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀରେ ସମାଚାର ଏବଂ ପରେ ଇଂରାଜୀରେ ସମ୍ବାଦ। କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं जया भारती। प्रधानमंत्री नरेंद्र मोदी 5 देशों की यात्रा के दूसरे चरण में नीदरलैंड्स पहुंच गए हैं। विदेश मंत्री तोम बेरेनसेन ने हवाई अड्डे पर प्रधानमंत्री का स्वागत किया। 2 दिन के दौरान प्रधानमंत्री मोदी नीदरलैंड्स के प्रधानमंत्री रॉब जेटेन से द्विपक्षीय वार्ता करेंगे और महामहिम राजा

ଆଉ ଥାଉ ତୁହି, ତୋ ବିନୁ ଅନ୍ୟ ଗତି ନାହିଁ। କଳା ଠାକୁରଙ୍କ ଲୀଳା ବିଚିତ୍ର, ସେ ଲୀଳାମୟ, ସେ ଲୀଳା ଦେଖିବାକୁ ଭଲ ପାଆନ୍ତି। ଭକ୍ତକୁ ସେ ଠିକ୍ ଭାବେ ଛତ୍ରଛାୟା ତଳେ ରଖନ୍ତି। ଶୟନେ, ସପନେ, ଜାଗରଣେ କାଳିଆର ସ୍ମୃତି ଏକ ଅଭୁଲନୀୟର ସ୍ମୃତି। ସେ ଆମର ସାହା ଭରସା, ରକ୍ଷାକର୍ତ୍ତା, ତ୍ରାଣକର୍ତ୍ତା। ତାଙ୍କରି ଚରଣରେ ଆଜିର ବନ୍ଦନା କାର୍ଯ୍ୟକ୍ରମ ସ୍ୱତଃ ସମର୍ପିତ। ପ୍ରଥମ ଭକ୍ତି ଅରିକ୍ଷ ଭୀମଭୋଇଙ୍କ ରଚନାରୁ, କଣ୍ଠଶିଳ୍ପୀ ଅନିମା କର।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଗାଇଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି କୁମାରୀ ସାହୁଙ୍କ ରଚନାରୁ କଣ୍ଠ ଦେଇଛନ୍ତି ସତ୍ୟନାରାୟଣ ଅଧିକାରୀ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ସମ୍ପ୍ରତି ଶିକ୍ଷା ଗୁରୁ ଶିଷ୍ୟ ସମ୍ପର୍କ ଏବଂ ଆନୁଷଙ୍ଗିକ ପ୍ରସଙ୍ଗକୁ ନେଇ ଯେଉଁ ପ୍ରତିକୂଳ ମନ୍ତବ୍ୟ ଏବଂ ଚର୍ଚ୍ଚା ସାମ୍ନାକୁ ଆସୁଛି ତାହା ବ୍ୟକ୍ତିଗତ ଭାବରେ ମାନସିକ ଆଘାତ ପହଞ୍ଚାଉଛି। ନିମ୍ନ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆମେ ଯେଉଁ ପରିବେଶରେ ଅଧ୍ୟୟନ କରିଛୁ ଏବଂ ଯେଉଁଭଳି ଶିକ୍ଷକଙ୍କ ସାନ୍ନିଧ୍ୟ ଲାଭ କରିଛୁ ବର୍ତ୍ତମାନର ପରିସ୍ଥିତି ଅବିଶ୍ୱସନୀୟ ମନେ ହୁଏ। ଶିକ୍ଷାର ମାନରେ ହ୍ରାସ, ଗୁରୁ ଶିଷ୍ୟ ସମ୍ପର୍କରେ ଅବନତି ଭଳି ଆଲୋଚନା ସମାଲୋଚନା ମନକୁ ବ୍ୟଥିତ କରେ। ପ୍ରଶ୍ନବାଚୀ ଉଠେ, ଏହାର କାରଣ କ'ଣ? ସମୟର ଗତି ସହିତ ପ୍ରତ୍ୟେକ କ୍ଷେତ୍ରରେ

ପରିବର୍ତ୍ତନ ଆସିଛି। ଜନସଂଖ୍ୟା ବୃଦ୍ଧି, ନିଯୁକ୍ତି କ୍ଷେତ୍ରରେ ଅଭାବ ଏବଂ ସର୍ବୋପରି ଏକ ବସ୍ତୁବାଦୀ ଜୀବନର ମୋହ ଭଳି ସମସ୍ୟାକୁ ଉପେକ୍ଷା କରିହେବ ନାହିଁ। ମାତ୍ର 30 ବର୍ଷ ମଧ୍ୟରେ ଏତେଟା ପରିବର୍ତ୍ତନ ଗ୍ରହଣୀୟ ହୁଏ ନାହିଁ। ନିମ୍ନ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକଙ୍କ ନିଷ୍ଠା, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ, ଛୁଟିଦିନରେ ଅତିରିକ୍ତ କ୍ଲାସ୍ ପାଇଁ ଡକାଇବା ଆଜି ବି ମାନସପଟରେ ଉଦ୍ଭାସିତ ହୋଇଉଠେ। ତେବେ ଏଭଳି କ'ଣ ସମସ୍ୟା ସୃଷ୍ଟି ହେଲା ଯାହାଫଳରେ ପରିସ୍ଥିତି ନିମ୍ନଗାମୀ ହୋଇଛି? ଆସନ୍ତୁ ତର୍ଜମା କରିବା। ସାମାଜିକ ପରିବର୍ତ୍ତନ, ବସ୍ତୁବାଦୀ ଆଭିମୁଖ୍ୟ, ଜନସଂଖ୍ୟା ବୃଦ୍ଧି, ନିଯୁକ୍ତି ପାଇଁ ପ୍ରତିଯୋଗିତା, ଗୁରୁଙ୍କ ପ୍ରତି ସମ୍ମାନରେ ଅବକ୍ଷୟ, ଶିକ୍ଷାର ପ୍ରକୃତ ଅର୍ଥ ନ ବୁଝିବା, ଅଭିଭାବକଙ୍କ ଉଚ୍ଚାଭିଳାଷ, ଶିକ୍ଷକର ପଦମର୍ଯ୍ୟାଦାରେ ହାନି, ଏହିସବୁ କାରଣରୁ ଶିକ୍ଷାର ମାନରେ ହ୍ରାସ ଘଟୁଛି ନିଶ୍ଚୟ। ଶିକ୍ଷା ଏକ ଉତ୍ତମ ମଣିଷ ଗଠନ କରିବାର ମାଧ୍ୟମ ନ ହୋଇ ଚାକିରିଟିଏ ଯୋଗାଡ଼ କରିବାର ସାଧନ ପାଲଟିଛି। ଯେମିତି କୁହାଯାଏ, ଜଣେ ଜନ୍ମରୁ ଶିକ୍ଷକ ହୋଇଥାଏ, ତାକୁ ତିଆରି କରାଯାଏ ନାହିଁ। ଏ ଟିଚର୍ ଇଜ୍ ବର୍ନ ନଟ୍ ମେଡ଼। କିନ୍ତୁ ବର୍ତ୍ତମାନର ପରିସ୍ଥିତି ଶିକ୍ଷକ ହେବା ପାଇଁ ଲୋକଙ୍କୁ ବାଧ୍ୟ କରୁଛି, ଏବଂ ଶିକ୍ଷକ ହେବା ପରେ ଟ୍ୟୁସନ୍ ଏବଂ କୋଚିଂ ଭଳି ବୃତ୍ତି ଗ୍ରହଣ କରିବା ପାଇଁ ବାଧ୍ୟ ହେଉଛନ୍ତି। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ନିଯୁକ୍ତିର ଅଭାବ ଏବଂ ଏକ ବସ୍ତୁବାଦୀ ଜୀବନ ଶିକ୍ଷାର ବ୍ୟବସାୟୀକରଣ ଭଳି ସମସ୍ୟା ସୃଷ୍ଟି କରିଛି। ବଜାରରେ ସାଧାରଣ ଏବଂ ବୈଷୟିକ ଶିକ୍ଷାର ବିକ୍ରି ଚାଲିଛି, ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଗ୍ରହଣ କରିଲେଣି ଯେ ଯେକୌଣସି ମତେ ଭଲ ମାର୍କ ସହିତ ଡିଗ୍ରୀଟିଏ ହାସଲ କରିଦେଲେ ଚାକିରି ମିଳିଯିବ ଏବଂ ପାଠପଢ଼ା ସାର୍ଥକ ହୋଇଯିବ। ପରୀକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ, କ୍ୱେଶ୍ଚିନ୍ ପେପର ଲିକ୍ ହେଉଛି। ଯେକୌଣସି ହିସାବରେ କ୍ୱେଶ୍ଚିନ୍ ପେପର ସେଟ୍ କଲେ ହେଲା ବୋଲି ଗଣାଯାଉଛି। ପିଲାଟି ବର୍ଷ ସାରା ପଢ଼ିଲା ପରେ ସେ କ'ଣ ନ ଜାଣିଛି ତାର ପରୀକ୍ଷଣ କରାଯାଉଛି, ଫଳରେ କପିର ଆଶ୍ରୟ ନିଆଯାଉଛି ଏବଂ ଅଭିଭାବକମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ପ୍ରଶ୍ନପତ୍ର ସରଳ ଏବଂ ସମସ୍ତଙ୍କୁ ସୁହାଇଲା ଭଳି ହେବା ଉଚିତ। ରାଜନୀତି ବିଜ୍ଞାନର ଏକ ପ୍ରଶ୍ନ ଉଦାହରଣ ସ୍ୱରୂପ ନିଆଯାଉ। ସ୍ୱାଧୀନତା ପରେ ଭାରତୀୟ ଗଣତନ୍ତ୍ର କ'ଣ ସବୁ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି? ଯେକୌଣସି ଛାତ୍ର ତାର ସ୍ତର ଏବଂ ବୁଦ୍ଧି ପ୍ରୟୋଗ କରି ଏହି ପ୍ରଶ୍ନର ଉତ୍ତର ଦେବ ଏବଂ ମାର୍କସ୍ ପାଇବ। କିନ୍ତୁ ଆମେ ଯଦି ପ୍ରଶ୍ନ କରିବା, ବ୍ରିଟିଶ ସମ୍ବିଧାନର କେଉଁ କେଉଁ ବ୍ୟବସ୍ଥା ଲିଖିତ ଏବଂ କେଉଁ କେଉଁ ବ୍ୟବସ୍ଥା ଲିଖିତ ଆକାରରେ ନାହିଁ, ତାହେଲେ ଛାତ୍ର ପ୍ରଶ୍ନର ବିକଳ୍ପ ଖୋଜିବ କିମ୍ବା ଏଡ଼େଇ ଯିବା ପାଇଁ ଚେଷ୍ଟା କରିବ। ଏହା ଏକ ଉଦାହରଣ ମାତ୍ର। କହିବାର ତାତ୍ପର୍ଯ୍ୟ ହେଉଛି, ଆମେ ଖୋଳତାଡ଼ କରି ଛାତ୍ରର ବୁଦ୍ଧି ପରୀକ୍ଷା କରୁଛୁ। ସେଥିପାଇଁ ପରୀକ୍ଷା ନୀତିରେ ସଂସ୍କାର ଦରକାର। ସବୁ ପିଲାଙ୍କୁ ଆଗତୁରା ପ୍ରଶ୍ନପତ୍ର ମଧ୍ୟ ଦିଆଯାଇପାରେ ଘରୁ ପ୍ରସ୍ତୁତ ହୋଇ ଆସିବା ପାଇଁ। କୌଣସି ପ୍ରଶ୍ନର ବିକଳ୍ପ ନଥିବ, ପିଲାମାନେ ଘରୁ ପ୍ରସ୍ତୁତ ହୋଇ ଆସିବେ ଏବଂ କଡ଼ା ନିରୀକ୍ଷଣରେ ପରୀକ୍ଷା ଦେବେ। ଶିକ୍ଷାବିତ୍ମାନେ ଏ ଦିଗରେ ଉଦ୍ୟମରତ ହୋଇ ନୂଆ ନୂଆ ସଂସ୍କାର କଥା ଚିନ୍ତା କରିପାରନ୍ତି। ଆମର ଗୁରୁମାନଙ୍କୁ, ଯେଉଁମାନେ ଶିକ୍ଷାକୁ ଆଗେଇ ନେବାରେ ସହାୟକ ହୋଇଛନ୍ତି, ସେମାନଙ୍କୁ ଉପଯୁକ୍ତ ସମ୍ମାନପୂର୍ବକ ଏବଂ ଶିକ୍ଷାର ପ୍ରକୃତ ଅର୍ଥର ପ୍ରଚାର ପ୍ରସାର ଦ୍ୱାରା ଶିକ୍ଷା ଏବଂ ଗୁରୁ ଶିଷ୍ୟ ସମ୍ପର୍କର ଅଧୋଗତିକୁ ରୋକିପାରିବା। ଏବେ ବି ସମୟ ଅଛି। ଶିକ୍ଷା ବିନା ମଣିଷ ପଶୁତୁଲ୍ୟ। ଯେଉଁ ଦେଶର ଶିକ୍ଷା ଯେତେ ଉନ୍ନତ, ସେହି ଦେଶ ସେତେ ବିକଶିତ ଏବଂ ସଭ୍ୟ। ଆମ ଦେଶର ମହାନ ପରମ୍ପରାକୁ ଆମେ ପୁନରୁଦ୍ଧାର କରିପାରିବା। ପରିସ୍ଥିତି ଏବଂ ମାନସିକତାକୁ ବଦଳାଇବାକୁ ପଡ଼ିବ। ଆସନ୍ତୁ ଶିକ୍ଷାକୁ ଏକ ଉତ୍ତମ ମଣିଷ ଗଠନ ଏବଂ ଭବିଷ୍ୟତ ନାଗରିକ ତିଆରି କରିବାର ମାଧ୍ୟମ ରୂପେ ଗ୍ରହଣ କରିବା। ପରିସ୍ଥିତିକୁ ଦେଖି ପ୍ରତିଯୋଗୀମୂଳକ ହେବା ଏବଂ ଚାକିରି ପ୍ରତି ଗୁରୁତ୍ୱ ଦେବା, କିନ୍ତୁ ଶିକ୍ଷା ସହ ସାଲିସ କରିବା ନାହିଁ। ଠିକ୍ ହିସାବରେ ଶିକ୍ଷା ଗ୍ରହଣ କଲେ ଚାକିରି ଆପଣା ଛାଏଁ ଆସିବ। ଯାହା ସବୁ ଦୋଷ ତ୍ରୁଟି ରହିଯାଉଛି ଶିକ୍ଷା ବ୍ୟବସ୍ଥାରେ, ସରକାର ଏଥିପ୍ରତି ଦୃଷ୍ଟି ଦେବେ। ଶିକ୍ଷକମାନେ ନିଷ୍ଠାବାନ ହେବେ, ନିଜକୁ ନ୍ୟୁନ ନ ମଣିବେ, ଛାତ୍ରମାନେ ପାଠ ପ୍ରତି ଧ୍ୟାନ ଦେବେ, ଶିକ୍ଷକଙ୍କୁ ସମ୍ମାନ ଜଣାଇବେ, ଅଭିଭାବକମାନେ ମଧ୍ୟ ସହଯୋଗ କରିବେ। ଏକ ଆଦର୍ଶ ପରିସ୍ଥିତି ସୃଷ୍ଟି ହିଁ ଶିକ୍ଷାର ଉପ

ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବି ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ଖୁବ୍ ଜଲ୍ଦି ନୂଆ ଚଳଚ୍ଚିତ୍ର ନୀତି ପ୍ରଣୟନ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଗଲାକାଲି ଭୁବନେଶ୍ୱର ସଂସ୍କୃତି ଭବନରୁ ହୋଇଥିବାର ଗୋଟିଏ ସ୍ୱତନ୍ତ୍ର ଆଲୋଚନା ଚକ୍ରଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଆ ସିନେମାର ଉନ୍ନତି ଲାଗି ବର୍କସ୍ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯିବା। ସେ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ସଂସ୍କୃତି, କଳିଙ୍ଗର ସାମୁଦ୍ରିକ ଇତିହାସ, ଆଦିବାସୀ ସଂସ୍କୃତି, ବନ୍ୟା ବାତ୍ୟା ସମିଆତି ଘଟିଥିବା ଲୋକର କାହାଣୀ ବାଗିର ବହୁତ ମୌଳିକ ବିଷୟ ରହିଛି। ସେମାନଙ୍କର ଉପରେ ସିନେମା ତିଆରି ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେସବୁକେ ନେଇକରି ସିନେମା ତିଆରି କରାଗଲେ ଲୁକୁ ଲୁଭେଇ ପାର୍ବା। ସିନେମା ତିଆରି ଲାଗି ରାଜ୍ୟ ଫିଲ୍ମ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ର ଦରକାର ଅଛି ଆର୍ ଏନ୍ତା ପ୍ରତିଷ୍ଠାନ ରାଜ୍ୟ ସ୍ଥାପନା କରାଯିବା ବୋଲିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଆଲୋଚନା ଚକ୍ରଥି ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ସହିତ ବହୁତଟି କଳାକାର ଆର୍ ସିନେ ଟେକ୍ନିସିଆନ୍ମାନେ ଯୋଗ ଦେଇଥିଲେ। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନୁ ଥିବା ରାଘର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆଇବା ସୋମବାର ଆର୍ ଆଇବା 25 ତାରିଖ ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ରାଜ୍ୟ ହେଉଥିବାର ଜବର ଖରାକେ ନଜରତି ରଖିକରି ନିଷ୍ପତ୍ତି ନିଆଯିବାର ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଓଡ଼ିଶାନ ସମୁଦ୍ର ସମ୍ପଦକେ ନେଇକରି ନିରନ୍ତର ଅଭିବୃଦ୍ଧି ଲାଗି ନୀଳ ଅର୍ଥନୀତି କ୍ଷେତ୍ରର ବିକାଶ ବାବଦେ ଗୋଟିଏ ଉଚ୍ଚା ଦରଜାର ବୈଠକ ଭୁବନେଶ୍ୱର ଲୋକସେବା ଭବନରୁ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ନୀଳ ଅର୍ଥନୀତି କ୍ଷେତ୍ର ଲାଗି ମତ୍ସ୍ୟର ପ୍ରାଣୀ ସମ୍ପଦ ବିକାଶ ବିଭାଗର ନୋଡାଲ ବିଭାଗ ଭାବେ ମନୋନୀତ କରାଯାଇଛି। ନୀଳ ଅର୍ଥନୀତି ପ୍ରୟାସର ନିରୀକ୍ଷଣ ଆର ସମନ୍ୱୟ ଲାଗି ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାତି ଗୋଟିଏ ଟାସ୍କ ଫୋର୍ସ ଗଠନ କରାଯିବା। ଗଲା ମାର୍ଚ୍ଚ ମାସ ହୋଇଥିବାର ନୀଳ ଅର୍ଥନୀତି ବାବଦେ ବୈଶ୍ୱିକ ସୁପାରିଶ ଆଧାରିତ ନୀଳ ଅର୍ଥନୀତି ରୋଡ଼ମ୍ୟାପ୍ ଉପରେ ଆଲୋଚନା କରାଯାଇଥିଲା। ରୋଡ଼ମ୍ୟାପ୍ ତିଆରି ଲାଗି ସାମିଲ ଥିବାର ଫି ବିଭାଗନୁ ଜଣେ ଲେଖା ନୋଡାଲ ଅଧିକାରୀଙ୍କୁ ମନୋନୀତ କରିବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୋଟିଏ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ଆଇବା ବର୍ଷା ସମୟଥି ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ସବୁ ବ୍ଲକର ବୟଡ଼ ହେଉଥିବାର ଇଲାକାମାନଙ୍କେ କାଣା ସବୁ ପଦକ୍ଷେପ ନିଆଯିବା ସେ ବାବଦେ ଆଲୋଚନା କରାଯାଇଥିଲା। ଏହି ସମୟଥି ସଫା ପିଇବାର ପାନ୍ ଯୋଗାବାର ଲାଗି PSDR ଗ୍ରାମ୍ୟ ଜଳ ଯୋଗାଣ ବିଭାଗକେ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ଷା ସମୟଥି ସାପଚବା ଆର୍ ପାନି ବୁଡ଼ିକରି ମୃତ୍ୟୁ ଆର୍ ଚଡ଼କ ମରାଥି ଜୀବନ ଗଲେ ମୃତକଙ୍କର ପରିବାରକେ କେନ୍ତା ସାହସ ଟଙ୍କା ଦିଆଯିବା ତାର ଉପରେ ଜୋର୍ ଦିଆଯାଇଥିଲା। ସମ୍ବଲପୁର ବଲାଙ୍ଗୀର ରୁଟ୍ର ହୀରାକୁଦ ଗୋଡ଼ଭଗା ସେକ୍ସନ୍ର ବ୍ରିଜ୍ ଫେରଘାଏ ତିଆରି କାମ ଲାଗି ଆଜି 3 ଟ୍ରେନ୍ର ଚଳାଚଳ ବାତିଲ କରାଯାଇଛି। ବାତିଲ ହୋଇଥିବା ଟ୍ରେନ୍ମାନଙ୍କର ଭିତରେ ସମ୍ବଲପୁର ଜୁନାଗଡ଼ ରୋଡ଼ ପାସେଞ୍ଜର, ବିଲାସପୁର ଟିଟଲାଗଡ଼ ପାସେଞ୍ଜର ଆର୍ ଟିଟଲାଗଡ଼ ରାୟପୁର ପାସେଞ୍ଜର ଟ୍ରେନ୍ ଅଛି। ଟ୍ରେନ୍ ସେବାତି ହୋଇଥିବାର ପରିବର୍ତ୍ତନକେ ନଜରଥି ରଖିକରି ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରବାର୍କେ ପୂର୍ବତଟ ରେଳବାଇ ତରଫରୁ ପରାମର୍ଶ ଦିଆଯାଇଛି। କଳାହାଣ୍ଡି ଜିଲ୍ଲାନୁ ଆଇବା ସ୍ୱତନ୍ତ୍ର ସଘନ ସଂଶୋଧନ SIR 2026 କାର୍ଯ୍ୟକ୍ରମକେ ସୁରୁକୃତି ପରିଚାଳନା କରବାର୍ ଲାଗି ଭବାନୀପାଟଣାଠାରେ ଗୋଟିଏ ବୈଠକ ହୋଇଯାଇଛି। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାତି ହୋଇଥିବାର ବୈଠକଟି ମତଦାତା ତାଲିକର ସଠିକତା, ଘରେ ଘରେ ସର୍ବେକ୍ଷଣ, ଯୋଗ୍ୟ ଆର୍ ଅଯୋଗ୍ୟ ମତଦାତା ଚିହ୍ନଟ ପ୍ରକ୍ରିୟାକେ ଠିକ୍ ସମୟଥି ସାରବାର୍ ଲାଗି ଆଲୋଚନା ହୋଇଥିଲା। ତେଲ ଆର୍ ରନ୍ଧା ଗ୍ୟାସ୍ ବାବଦେ ହେଉଥିବାର ଅସୁବିଧାକେ ନଜରତି ରଖିକରି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାତି ଭବାନୀପାଟଣାଠାରେ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଯୋଗାଣ ବିଭାଗ ଅଧିକାରୀ ଆର୍ ତେଲ ଯୋଗାଣକାରୀ ସଂସ୍ଥାମାନଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ। ପେଟ୍ରୋଲ ଡିଜେଲ

ରନ୍ଧା ଗ୍ୟାସ୍ ଯୋଗାଣ ଆର୍ ସରକାରଙ୍କର ତରଫରୁ ସ୍ଥିର କରାଯାଇଥିବା ଦାମ୍ଟି ବିକିବାଟା ସୁନିଶ୍ଚିତ କରିବାର ଉପରେ ବୈଠକଟି ଜୋର୍ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲା ନୁ ଖଡ଼ିଆଲ ବିଜ୍ଞାପିତ ଅଞ୍ଚଳ ପରିଷଦ ବୈଠକ ହୋଇଯାଇଛି। ଖଡ଼ିଆଲ ଏନ୍ଏସି ଅଧ୍ୟକ୍ଷ ଉଜ୍ଜଲ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଥିବା ବୈଠକଟି ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇକରି ଅଞ୍ଚଳ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କର ସ୍ଥିତି ବାବଦେ ସମୀକ୍ଷା କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସାଂସ୍କୃତିକ ଅନୁଷ୍ଠାନ ତରଫରୁ 8 ନମ୍ବର ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ଖଡ଼ିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇକରି ଖଡ଼ିଆଲ ଇଲାକାର ନାଟ୍ୟ ପରମ୍ପରା ବିଷୟ ସୂଚନା ଦେଇଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକେ ଆଇବାର ଲାଗି ପାଗ ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ଦକ୍ଷିଣ ବଙ୍ଗୋପସାଗର ଆର୍ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଇଲାକାକେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି। ଆବା 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଚଡ଼କ ମାରିକରି ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଛିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଏହି ପଦକ୍ଷେପ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଚ୍ଚୋଟତା, ସମ୍ବେଦନଶୀଳତା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଇଆଇଏମ୍ସି ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ଦଶଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ଡକ୍ଟର ଗୌର କହିଛନ୍ତି, ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଯୋଗାଯୋଗ ଓ ସୁଶାସନ ସୁଦୃଢ଼ କରିବାରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଆଜି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରିଥାନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା 18-25 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ବ୍ଲକ ଓ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ସହ ଅମୃତ ସରୋବର ଯୋଜନାରେ 5 ଆଦର୍ଶ ପୁଷ୍କରିଣୀର ବିକାଶ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ ଉନ୍ନୟନ ସମ୍ପର୍କିତ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଋଷି ଲକ୍ଷ୍ମଣ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ନାଲସାର ଦେୟମୁକ୍ତ ହେଲ୍ପଲାଇନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସରଦାପୁର ଗ୍ରାମରେ ମା' ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପାନାବେଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଦେବାଦେବୀମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ 70ତମ ରେଳସେବା ପୁରସ୍କାର ଉତ୍ସବରେ 60 କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ଼ ମଣ୍ଡଳ ବିଶିଷ୍ଟ ରେଳସେବା ପୁରସ୍କାରରେ 4 ଦକ୍ଷତା ସିଲ୍ଡ ହାସଲ କରିଛି। ମୌସୁମୀ ଋତୁରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ କିଶୋରୀ କନ୍ୟାର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଞ୍ଜୟ ସ୍ୱାଇଁ।
2: ଶୈଶବର ଅତିରିକ୍ତ ସୁରକ୍ଷା ବଳୟରୁ ମୁକ୍ତ ହୋଇ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାଧୀନ ଯୁବାବସ୍ଥାରେ ପ୍ରବେଶ କରିବା ପାଇଁ ବ୍ୟାକୁଳିତ ହେଉଥିବା 10-19 ବର୍ଷ ବୟସର ମଧ୍ୟବର୍ତ୍ତୀ ଜୀବନକାଳକୁ କୈଶୋର ଅବସ୍ଥା କୁହାଯାଏ। ଏହି ଅବସ୍ଥାର ଉପଯୁକ୍ତ ଯତ୍ନ ଭବିଷ୍ୟତର ସୁସ୍ଥ, ଶିକ୍ଷିତ ତଥା ଦାୟିତ୍ୱ ସମ୍ପନ୍ନ ନାଗରିକ ଗଠନର ଭିତ୍ତି ସ୍ଥାପନ କରିଥାଏ। କିଶୋରୀ କନ୍ୟାମାନଙ୍କର ପୁଷ୍ଟି, ଋତୁସ୍ରାବ, ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ମାଦକଦ୍ରବ୍ୟ ବ୍ୟବହାର ନିଷେଧ, ଆଘାତ ଏବଂ ହିଂସା ବିପକ୍ଷ ଆତ୍ମରକ୍ଷା କୌଶଳ, ଅଣସଂକ୍ରାମକ ରୋଗ ତଥା ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ଯତ୍ନ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ। ଶୈଶବ ଏବଂ କିଶୋରୀ ଅବସ୍ଥାରେ ନିରୋଗ ଏବଂ ସ୍ୱାସ୍ଥ୍ୟବତୀ ରହିଲେ ପରବର୍ତ୍ତୀ କାଳରେ ମାତୃତ୍ୱଜନିତ ବିପଦଗୁଡ଼ିକର ସମ୍ଭାବନା କ୍ଷୀଣ ହୋଇଥାଏ। ଆଜି କିଶୋରୀ କନ୍ୟାମାନଙ୍କୁ ବିନ୍ସ, ଡାଲି, ଶସ୍ୟ, ସବୁଜ ପନିପରିବା, ଫଳ, ଘିଅ ଆଦି ସହ ସମ୍ଭବ ହେଲେ ଦୁଗ୍ଧ କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡ଼ା ଓ ମାଂସ ପରି ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଖୁଆଇଲେ ସେମାନେ ସୁସ୍ଥ ଏବଂ ବଳିଷ୍ଠ ହୋଇ ଆସନ୍ତା ଦିନମାନଙ୍କରେ ସୁସ୍ଥ ସନ୍ତାନମାନଙ୍କୁ ଜନ୍ମ ଦେବେ। ସକାଳ ଜଳଖିଆ ଠିକ୍ ସମୟରେ ସନ୍ତୁଳିତ ରୂପେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। ମେଦବହୁଳତା ହ୍ରାସ ପାଇଁ ପ୍ରାତଃ ଭୋଜନ ନକରିବା ଭ୍ରମାତ୍ମକ, ବରଂ ଏହାଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ। ଦୈନିକ ଅତିକମ୍ରେ 6-8 ଗ୍ଲାସ୍ ତରଳ ଦ୍ରବ୍ୟ ଯଥା ଜଳ, ବିନା ଚିନିର ତାଜା ଫଳରସ, ଏବଂ କ୍ଷୀର

0: ପାନ କରିବା କିଶୋରୀ କନ୍ୟାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ଆଜିକାଲି କିଶୋରୀମାନେ ପତଳା ହେବା ପାଇଁ ସ୍ୱଳ୍ପାହାରୀ ହେବା ଦ୍ୱାରା ନିମ୍ନ ଓଜନ ସ୍ତରକୁ ଚାଲି ଯାଉଛନ୍ତି, ଯାହା ଉତ୍ତମ ସ୍ୱାସ୍ଥ୍ୟର ପରିପନ୍ଥୀ। ସେହିପରି ଅତ୍ୟଧିକ ସ୍ନେହସାର ଏବଂ ଶ୍ୱେତସାର ଥିବା ବଜାରର ଚଟପଟା ଫାଷ୍ଟଫୁଡ଼୍ ଖାଇ କିଶୋରୀମାନେ ଅତିରିକ୍ତ ମେଦବହୁଳତାର ଶିକାର ହେବା ସହ ବିଭିନ୍ନ ଅନ୍ତଃସ୍ରାବୀ ହରମୋନ୍ ଅସନ୍ତୁଳନତାରେ ପୀଡ଼ିତ ହୋଇ ଋତୁଚକ୍ର ଏବଂ ପ୍ରଜନନ କ୍ଷମତାକୁ ବିପର୍ଯ୍ୟସ୍ତ କରି ପକାଉଛନ୍ତି। ସରକାରୀ ସ୍ତରରେ ପ୍ରଚଳିତ ସହଯୋଗୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ସାଥୀମାନେ ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାଗୁଡ଼ିକ ଶିକ୍ଷିତା କିଶୋରୀମାନେ ସହଜରେ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିପାରନ୍ତି। କୈଶୋର ସ୍ୱାସ୍ଥ୍ୟ ଦିବସ, ଶ୍ରଦ୍ଧା କ୍ଲିନିକ, ଋତୁସ୍ରାବଜନିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ତଥା ସାପ୍ତାହିକ ଲୌହସାର ବିତରଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ ଦୁଇଥର କୃମିନାଶକ ବଟିକା ସେବନ କାର୍ଯ୍ୟକ୍ରମଗୁଡ଼ିକର ସିଂହଭାଗ ହିତାଧିକାରୀ କିଶୋରୀ କନ୍ୟାମାନେ ହେବା ବିଧେୟ। କିଶୋରୀ କନ୍ୟାମାନେ 18 ବର୍ଷ ବୟସ ପରେ ବିବାହ କରିବା ଉଚିତ, କାରଣ ସେତେବେଳକୁ ଶାରୀରିକ ଓ ମାନସିକ ରୂପେ ସେମାନେ ପୂର୍ଣ୍ଣ ବିକଶିତ ହେବା ସହ ଗର୍ଭଧାରଣ ପାଇଁ ଉତ୍ତମ ରୂପେ ପ୍ରସ୍ତୁତ ହୋଇସାରିଥାନ୍ତି। ଏଣୁ ଗର୍ଭାବସ୍ଥା ଓ ସନ୍ତାନ ପ୍ରସବରେ ପ୍ରାୟତଃ ସମସ୍ୟା ଦେଖାଦେଇନଥାଏ। କିଶୋରୀ ଅବସ୍ଥାରେ ଅବସାଦଗ୍ରସ୍ତ ଓ ଚିତ୍ତଚାଞ୍ଚଲ୍ୟ ଦୁଇଟି ବିଷମ ମାନସିକ ସମସ୍ୟା, ଏହା ସହ ବ୍ରଣ ଏବଂ ଋତୁସ୍ରାବଜନିତ ଉଦରପୀଡ଼ା ସମସ୍ୟା ସମ୍ପର୍କିତ ସମୟ ଉପଯୋଗୀ ଉପଯୁକ୍ତ ସକାରାତ୍ମକ ପରାମର୍ଶ କିଶୋରୀ କନ୍ୟାମାନଙ୍କ ଯତ୍ନର ଏକ ପ୍ରମୁଖ ବିଷୟ। ଅସ୍ଥିର କିଶୋରାବସ୍ଥାରେ ଧୂମପାନ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଉତ୍କଟ ନିଷିଦ୍ଧ ମାଦକ ଦ୍ରବ୍ୟଗୁଡ଼ିକର ସ୍ୱାଦ ଜାଣିବା ତଥା ସେଗୁଡ଼ିକ ସେବନର ଚାଞ୍ଚଲ୍ୟକର ଅନୁଭୂତିକୁ ଅଙ୍ଗେ ନିଭାଇବା ପାଇଁ ମନ ଉଚ୍ଚାଟ ହୋଇଥାଏ। ମାତ୍ର ସେଗୁଡ଼ିକ କବଳରେ ଥରେ କବଳିତ ହୋଇଗଲେ ସେଥିରୁ ନିଷ୍କୃତି ମିଳିବା ଦୁଃସାଧ୍ୟ ହୋଇପଡ଼େ। ସେହିପରି କଞ୍ଚା ବୟସରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଅବାଞ୍ଛିତ ଗର୍ଭଧାରଣ ଏବଂ HIV ତଥା ଅନ୍ୟାନ୍ୟ ଯୌନ ସଂକ୍ରମଣର କାରଣ ହୋଇଥାଏ। ଏଣୁ କିଶୋରୀ କନ୍ୟାମାନଙ୍କୁ ଉପଯୁକ୍ତ ସମୟରେ ସଠିକ୍ ଯୌନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯିବା ବାଞ୍ଛନୀୟ। ସର୍ବୋପରି ସୁଷମ ଖାଦ୍ୟ, ସୁଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ମାଦକ ଦ୍ରବ୍ୟଠାରୁ ନିରାପଦ ଦୂରତ୍ୱ ରକ୍ଷା କରି ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଜଣେ କିଶୋରୀ କନ୍ୟା ସମାଜ ଉପଯୋଗୀ, ସୁସଂସ୍କୃତା, ସୁଶୀଳା ଏବଂ ସ୍ୱାସ୍ଥ୍ୟବତୀ ନାରୀରେ ରୂପାନ୍ତରିତ ହୋଇପାରିବ। ଏପରି କନ୍ୟାମାନେ ଭବିଷ୍ୟତର ଦାୟିତ୍ୱ ସମ୍ପନ୍ନ ସୁନାଗରିକମାନଙ୍କୁ ଜନ୍ମ ଦେଇ ଦେଶ ଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ କିଶୋରୀ କନ୍ୟାର ଯତ୍ନ, ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୟ ସ୍ୱାଇଁ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହରମୁଜ ପ୍ରଣାଳୀ ଏବଂ ଇରାନକୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ IPL କ୍ରିକେଟର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 7 ୱିକେଟ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ସାଂସ୍କୃତିକ ଏବଂ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଭବ୍ୟ ସ୍ୱାଗତ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଶ୍ରୀ ମୋଦି ଆଜି ସମ୍ବୋଧନ କରିବା ସହ ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ

ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ ଦୃଷ୍ଟିକୋଣରୁ ନେଦରଲ୍ୟାଣ୍ଡସ୍ ହେଉଛି ଭାରତର ଏକ ପ୍ରମୁଖ ଅର୍ଥନୈତିକ ଅଂଶୀଦାର। ଭାରତର ରପ୍ତାନୀ ଏବଂ ନିବେଶ କ୍ଷେତ୍ରରେ ନେଦରଲ୍ୟାଣ୍ଡସ୍ର ପ୍ରମୁଖ ଭୂମିକା ରହିଛି। ଜଳ ପରିଚାଳନା, ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଅର୍ଥନୀତି, କୃଷି ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଦ୍ୱିପାକ୍ଷିକ ସହଭାଗିତା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ଶ୍ରୀ ମୋଦି ନେଦରଲ୍ୟାଣ୍ଡସ୍ରେ ପହଞ୍ଚିଛନ୍ତି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସ୍ରୁ ଆଜି ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆର୍ଏନ୍ କାଓ ସ୍ମାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ ଶାହା କହିଛନ୍ତି, ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ନିଶାଦ୍ରବ୍ୟ କାରବାର ଏବଂ ପ୍ରତିହତ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ନିଶାଦ୍ରବ୍ୟ ଚାଲାଣ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ସହ ସମାଜ ଏବଂ ଭବିଷ୍ୟତ ପିଢ଼ି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ନିଶାଦ୍ରବ୍ୟ କାରବାର ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏ କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ନିଶାଦ୍ରବ୍ୟ କାରବାର ଜନିତ ଅର୍ଥକୁ ଆତଙ୍କବାଦୀ ଏବଂ ଅପରାଧ କାର୍ଯ୍ୟକଳାପରେ ବିନିଯୋଗ କରାଯାଉଛି ବୋଲି ଶ୍ରୀ ଶାହା କହିଛନ୍ତି। ରାମେଶ୍ୱରନାଥ କାଓଙ୍କ ସ୍ମୃତିରେ 2007 ଆର୍ଏନ୍ କାଓ ସ୍ମାରକୀ ବକ୍ତୃତା ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସିକ୍କିମ୍ ଗସ୍ତରେ ଯିବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସିକ୍କିମ୍ ଗସ୍ତ। ସିକ୍କିମ୍ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ଏକ ସମାରୋହରେ ଯୋଗଦେବେ। ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏବଂ କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଏହି ସମାରୋହରେ ଯୋଗଦେବେ। ସିକ୍କିମ୍ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ଭାରତର 22ତମ ରାଜ୍ୟ ଭାବେ ଏହା ମାନ୍ୟତା ଲାଭ କରିଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମହିଳା ସଶକ୍ତିକରଣ କମିଟି ଗଠନ କରିଛନ୍ତି। ଲୋକସଭାରେ ବିଜେପି ସଦସ୍ୟ ଡକ୍ଟର ଡଗୁବତୀ ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଲୋକସଭାର 18 ଏବଂ ରାଜ୍ୟସଭାର 10 ସଦସ୍ୟ ରହିଛନ୍ତି। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଲୋକସଭାର ହେମାମାଳିନୀ, ହରସିମରତ କୌର ବାଦଲ ଏବଂ ଇକ୍ରା ଚୌଧୁରୀ ପ୍ରମୁଖ ରହିଥିବା ବେଳେ ରାଜ୍ୟସଭାରୁ ସୁଧାମୂର୍ତ୍ତି, ପିଟି ଉଷା ଏବଂ ସ୍ୱାତି ମାଲିୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ପେଟ୍ରୋଲ ରପ୍ତାନୀ ଉପରେ ସରକାର ଲିଟର ପିଛା 3 ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ 23.50 ହ୍ରାସ କରାଯାଇଛି। ବିମାନ ଟର୍ବାଇନ୍ ଇଞ୍ଜିନ୍ ତୈଳ ଉପରେ ମଧ୍ୟ ଅତିରିକ୍ତ ଉତ୍ପାଦ ଶୁଳ୍କ 23.16 ହ୍ରାସ କରାଯାଇଛି। ସଂଶୋଧିତ ଦର ଆଜିଠାରୁ ଲାଗୁ ହେବା ସହ 15 ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ବର୍ତ୍ତମାନ ଜାରି ରହିଥିବା ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରାଯିବ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତି ମଧ୍ୟରେ ଆମେରିକା ଗ୍ରହଣ କରିଥିବା ପଦକ୍ଷେପ ସଠିକ୍ ବୋଲି ସ୍ପଷ୍ଟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ କହିଛନ୍ତି, ତେହେରାନ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ କରେ ନାହିଁ। ଅନ୍ୟ ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ ଚୀନ୍ ଗସ୍ତ ଉପରେ ଆଲୋକପାତ କରିଛନ୍ତି। ଚୀନ୍ ଗସ୍ତ ଶେଷ କରି ଫେରିବା ସମୟରେ ଏୟାରଫୋର୍ସ ୱାନ୍ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଛି। ଏହାର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚୀନ୍ 200 ବୋଇଙ୍ଗ ବିମାନ କିଣିବା ପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ଉପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତିକା ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ପର୍ଯ୍ୟନ୍ତ

0: ସମୟ ସୀମା ଧାର୍ଯ୍ୟ ହୋଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ଯୋଗାଯୋଗ ସୂଚନା ଅପଡେଟ୍ କରିପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପ୍ରଥମ ଏବଂ ଦ୍ୱିତୀୟ ପସନ୍ଦର ପରୀକ୍ଷା ପାଇଁ ସହର ମନୋନୀତ କରିପାରିବେ। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 21 ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା ମାସ 21 ଧାର୍ଯ୍ୟ ହୋଇଛି। ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଗତକାଲି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରାମାଣିକ ସୂଚନା ପାଇଁ ଏନ୍ଟିଏର ସରକାରୀ ଯୋଗାଯୋଗ ମାଧ୍ୟମକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଗତ 3 ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ବାତିଲ କରାଯାଇଥିଲା। ଏହାର ତଦନ୍ତ ସିବିଆଇ କରୁଛି। ଇତିମଧ୍ୟରେ ଆଗାମୀ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗସ୍ ନିର୍ଦ୍ଧାରିତ 20 5 ୱିକେଟ୍ ବିନିମୟରେ 187 ରନ୍ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 16 4 ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 38 ବଲ୍ରୁ ଚିତ୍ତାକର୍ଷକ 90 ରନ୍ ସଂଗ୍ରହ କରିଥିଲେ। ମାର୍ସକୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିବା ସହ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗସ୍ ଷଷ୍ଠ ସ୍ଥାନରେ ରହିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଦେଶର କେତେକ ପ୍ରାନ୍ତରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ। କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଏବଂ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ 7 ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍।
1: ଏତେ ସମୟ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର, ଶୁଭ ସକାଳ ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆଜିର ପରିକ୍ରମାରେ ଜାଣିବା ସାବିତ୍ରୀ ବ୍ରତ ସମ୍ପର୍କରେ କିଛି ସୂଚନା, ଶୁଣିବା କିଛି ସଙ୍ଗୀତ। ସାବିତ୍ରୀ ବ୍ରତ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ସଧବାନାରେ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ପାଳନ କରିଥାନ୍ତି। ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ମଧ୍ୟାହ୍ନ ସମୟରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜାକର୍ମ ଆରମ୍ଭ କରାଯାଇଥାଏ। ଗୋଟିଏ ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କରାଇ ନୂତନ ବସ୍ତ୍ର ଅଳଙ୍କାର

ପିତାଙ୍କ ନିକଟରେ ନିଜର ପତି ନିର୍ବାଚନ ବିଷୟ କହୁଥିବା ସମୟରେ ସେଠାରେ ଦେବର୍ଷି ନାରଦ ଉପସ୍ଥିତ ଥିଲେ। ସେ କହିଲେ, ଜେମାଦେଇ ଯାହାଙ୍କୁ ପତି ରୂପେ ବାଛିଛନ୍ତି ସେ ଶଲ୍ୟ ଦେଶର ରାଜା ଦ୍ୟୁମତ ସେନଙ୍କର ପୁତ୍ର ସତ୍ୟବାନ।

0: ଦ୍ୟୁମତ ସେନ ଏବଂ ତାଙ୍କ ସ୍ତ୍ରୀ ଚକ୍ଷୁହୀନ ହୋଇପଡ଼ିବାରୁ ଶତ୍ରୁମାନେ ସେମାନଙ୍କୁ ରାଜ୍ୟରୁ ତଡ଼ିଦେଇ ରାଜଗାଦୀ ମାଡ଼ି ବସିଲେ। ତାଙ୍କର ଏହି ଏକମାତ୍ର ପୁତ୍ର ସତ୍ୟବାନ ସର୍ବସୁଲକ୍ଷଣ ଧର୍ମନିଷ୍ଠ ଜେମାଙ୍କର ପତି ହେବା ଲାଗି ସେ ଉପଯୁକ୍ତ ହେଲେ ଆଜିଠାରୁ ଏକ ବର୍ଷ ଯେଉଁଦିନ ପୂର୍ଣ୍ଣ ହେବ ସେହିଦିନ ସତ୍ୟବାନଙ୍କର ଆୟୁଷ ଶେଷ ହେବ। ତେଣୁ ସାବିତ୍ରୀ ସେହି କ୍ଷୀଣ ଆୟୁ ସତ୍ୟବାନଙ୍କ ଠାରୁ ମନ ଫେରାଇ ଆଣି ଅନ୍ୟକୁ ପତି ରୂପେ ବରଣ କରନ୍ତୁ। ନାରଦଙ୍କ ମୁହଁରୁ ଏକଥା ଶୁଣି ସାବିତ୍ରୀ ଯେତିକି ଦୁଃଖରେ ଭାଙ୍ଗି ପଡ଼ିଲେ ସେତିକି ମଧ୍ୟ ଦୃଢ଼ ପ୍ରତିଜ୍ଞ ହୋଇ ଉଠିଲେ। ରାଜା ରାଣୀ ସଖୀଗଣଙ୍କର ଉପଦେଶ ତାଙ୍କ ମନକୁ ଦୋହଲାଇ ପାରିଲା ନାହିଁ। ଶେଷରେ ପିତା ଅଶ୍ୱପତି ସତ୍ୟବାନଙ୍କର ସହିତ ସାବିତ୍ରୀଙ୍କର ବିବାହ କରାଇଦେଲେ। ସାବିତ୍ରୀ ବନରେ ନିଜର ସମସ୍ତ ମୂଲ୍ୟବାନ ଅଳଙ୍କାର ଓ ବସନ ପ୍ରଭୃତିକୁ ମୁନି ଋଷି ବ୍ରାହ୍ମଣମାନଙ୍କୁ ଦାନ ଦେଇ ବୃକ୍ଷର ବଳକଳ ପିନ୍ଧି ଫଳମୂଳ ଖାଇ ଶାଶୁ ଶ୍ୱଶୁର ଏବଂ ସ୍ୱାମୀଙ୍କର ପଦସେବା କଲେ। ଚାହୁଁ ଚାହୁଁ ଦିନ ଗଡ଼ିଯାଇ ଏକ ବର୍ଷ ସମ୍ପୂର୍ଣ୍ଣ ହେବାକୁ ମାତ୍ର ତିନି ଦିନ ବାକି ଅଛି। ନାରଦଙ୍କ ମୁହଁରୁ ଶୁଣିବା ଦିନଠାରୁ ସାବିତ୍ରୀ ଦିନ ଗଣୁଥିଲେ ଏବଂ ଇଷ୍ଟଦେବଙ୍କୁ ପୂଜା କରୁଥିଲେ। ଶେଷ ତିନି ଦିନ ସେ ତ୍ରିରାତ୍ର ବ୍ରତ ଆରମ୍ଭ କଲେ। ବ୍ରତର ଶେଷ ଦିନ ବ୍ରାହ୍ମଣ ଭୋଜନ କରାଇ ବ୍ରତ ଉଦ୍ଯାପନ କଲେ, ମାତ୍ର ନିଜେ ଅନାହାରରେ ଥାନ୍ତି। ସେହି ସମୟରେ କାଠ ସଂଗ୍ରହ କରିବା ନିମିତ୍ତ ସତ୍ୟବାନ ବାହାରକୁ ଯିବାକୁ ବାହାରୁଥିବାରୁ ସାବିତ୍ରୀ ଶାଶୁ ଶ୍ୱଶୁରଙ୍କର ଅନୁମତି ନେଇ ସ୍ୱାମୀଙ୍କ ସହିତ ବନମଧ୍ୟକୁ ଗଲେ। କିଛି ସମୟ ପରେ ସତ୍ୟବାନଙ୍କର ଦେହ ଅବଶ ଓ କ୍ଲାନ୍ତ ହୋଇପଡ଼ିଲା। ସେ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ଶୋଇପଡ଼ିଲେ। ସ୍ୱାମୀଙ୍କର ଶେଷ ସମୟ ଜାଣିପାରି ସାବିତ୍ରୀ ରୋଦନ କରି ଇଷ୍ଟଦେବଙ୍କୁ ସ୍ମରଣ କରିବାରେ ଲାଗିଥାନ୍ତି। ଯମରାଜ ଆସି ସତ୍ୟବାନଙ୍କର ପ୍ରାଣ ନେବା ସମୟରେ ସାବିତ୍ରୀ ନିଜର ବୁଦ୍ଧି ଓ ସତୀତ୍ୱ ବଳରେ ଯମରାଜାଙ୍କଠାରୁ ନିଜର ପତିଙ୍କର ପ୍ରାଣ ଫେରି ପାଇଥିଲେ। ଅନ୍ଧ ଶାଶୁ ଶ୍ୱଶୁର ଚକ୍ଷୁଲାଭ କରି ରାଜ୍ୟ ଫେରିପାଇଲେ। ନିଜ ପିତା ଅଶ୍ୱପତି ସତ ପୁତ୍ରର ଜନକ ହେଲେ। ନିଜେ ସାବିତ୍ରୀ ମଧ୍ୟ ପୁତ୍ର ପୌତ୍ର ସ୍ୱାମୀଙ୍କ ଗହଣରେ କାଳାତିପାତ କଲେ। ତେବେ ଏ ସମ୍ପର୍କରେ ପରିକ୍ରମାର ମାଇକ୍ରୋଫୋନ୍ ପହଞ୍ଚିଥିଲା ଏମିତି ଜଣେ ସୁଗୃହିଣୀ ସୁଲେଖିକା ଶ୍ରୀମତୀ ଅରୁଣା ସାହୁଙ୍କ ପାଖକୁ। ସେ ସାବିତ୍ରୀ ବ୍ରତ ସମ୍ପର୍କରେ ଯାହା କହିଥିଲେ ତାକୁ ଟିକେ ଶୁଣିବା।
1: ହିନ୍ଦୁ ଜୀବନଧାରାରେ ପୂଜା ବ୍ରତ ଉପବାସ ଇତ୍ୟାଦିର ବିଶେଷ ମହତ୍ଵ ରହିଛି। ଅଖଣ୍ଡ ବିଶ୍ୱାସ ଭକ୍ତି ଭାବନାରୁ ଏସବୁର ସୃଷ୍ଟି। ସାବିତ୍ରୀ ବ୍ରତ ଠିକ୍ ସେମିତି ଏକ ବ୍ରତ ଯାହା ସମସ୍ତ ହିନ୍ଦୁ ନାରୀମାନଙ୍କ ପାଇଁ ଅନନ୍ୟ। ପତିର ଦୀର୍ଘ ଜୀବନ କାମନା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ। ସତୀ ସାବିତ୍ରୀ ଯେମିତି ନିଜର ସତୀତ୍ୱର ପରାକାଷ୍ଠ ବଳରେ ମୃତ୍ୟୁର ଦେବତା ଯମଙ୍କ ନିକଟରୁ ନିଜର ମୃତ ସ୍ୱାମୀର ଜୀବନ ଫେରାଇ ଆଣିପାରିଥିଲେ, ସେଇ ନାରୀଙ୍କର ଏହି ହିନ୍ଦୁ ସମାଜ ପ୍ରତି ଏକ ଆଦର୍ଶ। ସେହି ସାବିତ୍ରୀଙ୍କୁ ମନେ ପକାଇ ସମସ୍ତେ ଏହି ସାବିତ୍ରୀ ବ୍ରତ ପାଳନ କରିଥାଉ। ସମସ୍ତଙ୍କର ଉଦ୍ଦେଶ୍ୟ ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା। ପ୍ରତ୍ୟେକ ହିନ୍ଦୁ ପ୍ରମାଣି ପାଇଁ ସ୍ୱାମୀ ହେଉଛନ୍ତି ଦେବତା, ଏବଂ ସେହି ସ୍ୱାମୀଙ୍କର ଚରଣ ତଳରେ ଯେମିତି ଜଣେ ହିନ୍ଦୁ ନାରୀ ତାର ସମସ୍ତ ଜୀବନ ସୁଖ ଶାନ୍ତିରେ ବିତେଇବ ଏବଂ ତାର ଶଙ୍ଖା ସିନ୍ଦୁର ସେମିତି ଚମକୁଥିବ, ସେଇଥିପାଇଁ ସେ ଏହି ସାବିତ୍ରୀ ବ୍ରତ ପାଳନ କରିଥାଏ। ମା' ଦୁର୍ଗାଙ୍କ ନିକଟରେ ପତିଙ୍କର ଦୀର୍ଘ ଜୀବନ କାମନା କରିଥାଏ, ଏବଂ ଏହି ଦିନ ସେ ସମସ୍ତ ଅଳଙ୍କାର ଭୂଷିତା ହୋଇ ନବବସ୍ତ୍ର ପରିଧାନ କରି ଏକ ସଧବା ନାରୀର ବେଶରେ ତା ଜୀବନ ଏହି ଦିନକୁ ଯେମିତି ଅପେକ୍ଷା କରିଥାଏ ଯେ ସାବିତ୍ରୀ ବ୍ରତ କେବେ ଆସିବ ଏବଂ ସେ ତାର ପତିଙ୍କର ଆହୁରି ପୁଟିଆ ହୋଇପାରିବ। ସାବିତ୍ରୀ ଜଙ୍ଗଲରେ ଥିଲାବେଳେ ସତ୍ୟବାନ ଯେତେବେଳେ କାଠ କାଟି ଯାଇଥିଲେ ସେତେବେଳେ ତାଙ୍କର ଶେଷ ସମୟ ଉପସ୍ଥିତ ହୋଇଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ। ଏବଂ ସାବିତ୍ରୀ ଯେହେତୁ ଜଙ୍ଗଲରେ ଥିଲେ ସେଥିପାଇଁ ସାଧାରଣତଃ ଏହି ବ୍ରତରେ ଫଳମୂଳ ହିଁ ପୂଜା ଭାବରେ ଗ୍ରହଣ କରାଯାଇଥାଏ, ଏବଂ ସମସ୍ତ ନାରୀମାନେ ଏହି ବ୍ରତକୁ ଅନ୍ତର ଆତ୍ମା ସହିତ ପରମାତ୍ମାଙ୍କ ନିକଟରେ ସ୍ୱାମୀଙ୍କର ଜୀବନ ଭିକ୍ଷା ହିଁ କରିଥାନ୍ତି।

ହଁ ବନ୍ଧୁଗଣ, ଏହି ପୂଜା ଶେଷରେ ନାରୀମାନେ ଶାଶୁ ଶ୍ୱଶୁର ପ୍ରଭୃତି ଗୁରୁଜନମାନଙ୍କୁ ନୂତନ ବସ୍ତ୍ର ଓ ସୁଭୋଜନ ଦ୍ୱାରା ସନ୍ତୁଷ୍ଟ କରାଇ ନିଜର ଦେବତା

ରୂପକ ପତିଙ୍କୁ ପୂଜା କରି ବ୍ରାହ୍ମଣଙ୍କୁ ଭୋଜନ ଓ ଦକ୍ଷିଣା ଦେଇ ବିଦାୟ ନେଇ ଶେଷରେ ନିଜେ ନୈବେଦ୍ୟ ବାଢ଼ିଥିବା ଫଳମୂଳରେ ପାରଣା କରି ଆନନ୍ଦ ମନରେ ବ୍ରତ ଉଦ୍ଯାପନ କରିଥାନ୍ତି। ସ୍ୱାମୀ ହିଁ ସ୍ତ୍ରୀ ଜୀବନର ସର୍ବସ୍ୱ। ସ୍ୱାମୀ ସେବା କରିବା ନାରୀର ଶ୍ରେଷ୍ଠ ଧର୍ମ। ଏକ ମନ ହୋଇ ଚଳିଲେ ଗୃହରେ ସର୍ବଦା ଶାନ୍ତି ବିରାଜମାନ ହୁଏ। ତେଣୁ ନାରୀ ଜାତିକୁ ବହୁ ପୁରାଣ ଶାସ୍ତ୍ରମାନଙ୍କରେ ପତି ପୂଜାର ମହତ୍ତ୍ୱ ପଣ୍ଡିତମାନେ ମୁନିଋଷିମାନେ ବୁଝାଇଥାନ୍ତି। ଲକ୍ଷ୍ମୀ ପୁରାଣରେ କୁହାଯାଇଛି, ଯେଉଁ ନାରୀ ସ୍ୱାମୀଙ୍କୁ ଦେବତା ସମମଣି ସେବା କରି ତୋଷୁଥାଏ ତାର ମତି ଚିହ୍ନି। ପତି ସେବା ବିନା ନାହିଁ ନାରୀଙ୍କର ଗତି, ପତି ପ୍ରାଣା ନାରୀ କରେ ଦେବ ଲୋକେ ଗତି। ଦୁଃଖ ସମୟରେ ସ୍ୱାମୀ ସ୍ତ୍ରୀ ନିକଟରେ ଯେପରି, ସୁଖ ସମୟରେ ମଧ୍ୟ ଠିକ୍ ସେହିପରି। ତେଣୁ ଏ ଦୁହିଁଙ୍କୁ ପ୍ରକୃତି ପୁରୁଷ ରୂପେ, ଶକ୍ତି କର୍ମ ରୂପେ ଆଖ୍ୟା ଦିଆଯାଇଛି। ସବୁଦିନେ ସବୁ ଯୁଗରେ ପତି ପୂଜାର ମହତ୍ତ୍ୱ ରହିଆସିଛି। ଅନୁସୂୟା, ସୀତା, ସାବିତ୍ରୀ ଆମ୍ଭମାନଙ୍କ ନିକଟରେ ଗୋଟିଏ ଗୋଟିଏ ଜ୍ୱଳନ୍ତ ଆଦର୍ଶର ମୂର୍ତ୍ତି। ଆମେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗେଇ ଯାଇପାରିଲେ ନିଜେ ସୁଖୀ ହେବା ସଙ୍ଗେ ସଙ୍ଗେ ପରିବାରରେ ମଧ୍ୟ ସୁଖ ଶାନ୍ତି ବିରାଜିତ ହେବ। ତେଣୁ ସାବିତ୍ରୀ ବ୍ରତ ନିଷ୍ଠାର ସହିତ ପାଳନ କରି ପ୍ରତ୍ୟେକ ନାରୀ ପତିପ୍ରାଣା ଓ ପତି ସୁହାଗିନୀ ହେବାକୁ ଈଶ୍ୱରଙ୍କ ପାଦତଳେ ଭକ୍ତି ମନରେ ପ୍ରଣତି ବାଢ଼ନ୍ତି। ଏହି ସାବିତ୍ରୀ ବ୍ରତ ବିଷୟରେ ବିଚାର କଲେ ତିନି ଗୋଟି ମୁଖ୍ୟ କଥା ମନକୁ ଆସେ। ପ୍ରଥମ କଥାଟି ହେଲା ଯେ ମା ସାବିତ୍ରୀଙ୍କର ଆଶୀର୍ବାଦରୁ ଅଶ୍ୱପତିଙ୍କର ସାବିତ୍ରୀ ନାମ୍ନୀ କନ୍ୟା ଲାଭ। ଦ୍ୱିତୀୟ କଥାଟି ହେଲା ସ୍ୱଭକ୍ତି ବଳରେ ସତୀ ସାବିତ୍ରୀ ସ୍ୱାମୀଙ୍କର ଜୀବନ ଫେରାଇ ଆଣିବାର ସକ୍ଷମ। ଏବଂ ଶେଷ କଥାଟି ହେଲା ଯେ ଏହି ବ୍ରତରେ ଜଗତର ଶ୍ରଷ୍ଠା ଓ ଆଦର୍ଶ ଦମ୍ପତି ଲକ୍ଷ୍ମୀନାରାୟଣଙ୍କର ଆଶୀର୍ବାଦ ଭିକ୍ଷା। ତେଣୁ ଏ ବ୍ରତ ପାଳନରେ ତିନୋଟି ମତର ସୁନ୍ଦର ସମନ୍ୱୟ ଘଟିଛି।

ତାହେଲେ ଶ୍ରୋତାବନ୍ଧୁ, ଆଜିର ପରିକ୍ରମାରେ ସୂଚନା ଏତିକି, ସଙ୍ଗୀତ ଏତିକି। ଯିବା ପୂର୍ବରୁ ଆଜି ଦିନଟା ଆପଣଙ୍କର ଶୁଭଙ୍କର ହେଉ, ମଙ୍ଗଳମୟ ହେଉ, ଏତିକି କାମନା। ରହୁଛୁ, ନମସ୍କାର।

0: ଏଥର ଆସନ୍ତୁ ଶୁଣିବା ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିବେ ଲାଭଜନକ କୃଷିରେ ପ୍ରକୃତିର ଅବଦାନ ସମ୍ପର୍କରେ। ଉପସ୍ଥାପନ କରିବି ପ୍ରାଣତୀ ମିଶ୍ର।
1: ଲାଭଜନକ ଚାଷ ବେଲେ ଆମେ ଭାବିଥିସୁଁ ଯେ ଚାଷ ନେ କମ୍ ଖର୍ଚ୍ଚା କରିକରି ଅଧିକ ଲାଭ ହେବାଟା, ଏଇଟା ପ୍ରକୃତି ନେ ଅଧିକ ଅମଲ ହେଉଥିବା ବି ହେଲେ ପଛକେ ସେଟା ମାନେ ଚାଷର ଲାଗି ନୁକସାନ କରିଥିସି। ହେଥିର୍ଲାଗି ଆମେ ଏନ୍ତା ଚାଷ ବାଛମା ଯେନ୍ଥିନେ ଆମ୍କେ ଲାଭ ହେଉଥିବାର ସନେ ଆମର ପରିବେଶ ବି ବିଷାନ୍ ନେଇ ହେବାର ଅଛେ। ପରିବେଶ ବେଲେ ଆମର ଚାରାଡ଼େ ଥିବା ଗଛପତର ଠାନୁ ଆରମ୍ଭ କରିକରି ଘରେ ପୋଷୁଥିବାର ପଶୁପକ୍ଷୀମାନ୍କେ ବି ଧରାହେସି। ଇମାନ୍କେ ଯଦି ଆମେ ଠିକ୍ ହିସାବନେ ଠିକ୍ ସମୟନେ ବ୍ୟବହାର କର୍ମା ବେଲେ ଅଧିକ ଅମଲ ମିଲିପାର୍ବା। କମ୍ ଖର୍ଚ୍ଚାନେ ଆମେ ଯଦି ଅଧିକ ଅମଲ ପାଇବାକେ ଚାହୁଁଛୁ ବେଲେ ଆମର ଚାରାଡ଼େ ଥିବାର ଇ ଜିନିଷ୍ମାନ୍କେ ବ୍ୟବହାର କର୍ବାର କଥା। ପ୍ରଥମଟା ହେଲା ସବୁଜ ସାର। ସବୁଜ ସାର ପବନରୁ ଅଙ୍ଗାରକାମ୍ଳା ଆନିକରି ନିଜର ଗ୍ରନ୍ଥିନେ ଯବକ୍ଷା ଯାନ ସାର ତିଆରି କର୍ସି। ଯାହାଥିର୍ଲାଗି ଜମିନେ ରାସାୟନିକ ସାର କମ୍ ବ୍ୟବହାର କର୍ବା ସନେ

0: ପାଏନ୍ ମାଏଟ୍ ଆରୁ ପବନ ବି ସଫା ରହେସି। ସବୁ ସାର ହିସାବରେ ଆମେ ଧନିଚା ଆଜୁଲା ନୀଳହରି ଶୈବାଳକେ ନି ପାର୍ମା। ଇତାକେ ଛାଡ଼ିଦେଲେ ଜମିନେ ଆଙ୍କରି ଥିବାର ଝାରଝୁରା ମାନକେ ବି ଇ ସାର ଲାଗି ଆମେ ବ୍ୟବହାର କରିପାର୍ମା। ପରୀକ୍ଷା କରି ଜଣାପଡ଼ିଛେ ଯେ ଏନ୍ତା ସାର ଜମିନେ ବ୍ୟବହାର କର୍ମା ବେଲେ ଏକର ପିଛା 30 କେଜି ଯବକ୍ଷା ଜାତ ସାର ମିଲ୍ସି। ହେଥିଲାଗି ଆମେ ଜମିନେ ଇ ସବୁ ସାର ବ୍ୟବହାର କର୍ବାରଟା ନେଇ ଭୁଲ୍ମା। କେଚୁଆ ଖତ ବି ଗୋଟେ ବଢ଼ିଆ ଖତ ଯେନ୍ଟାକି ଆମେ ଜମିନେ ବ୍ୟବହାର କଲେ କିଛି ବି ନୁକସାନ ନେଇ ହିଏ, ଉଲ୍ଟା ଅଧିକ ଅମଲ ବଢ଼୍ସି। କେଚୁଆ ଆମର ଚାଷର ଲାଗି ଗୋଟେ ଖୁବ୍ କାମେ ଆସୁଥିବାର ପ୍ରାଣୀ। ଇଟା ମାଏଟ୍ ନେ ରହିକରି ଖତ ଭାଗ ବଢ଼େଇବା ସନେ ମାଏଟ୍ ହାଲକା ବି କରିପକାସି। ଇତାକେ ଯଦି ଆମେ ଜମିନେ ଛାଡ଼୍ମା ମାଏଟ୍ ଭିତରେ ପାନ୍ ଆରୁ ପବନ ଭଲ କରି ଯାଇ ଆସି ପାର୍ବା। ଯେଉଁଥିର୍ ଲାଗି ଜମିର ଉର୍ବରତା ବଢ଼ବାର ସନେ କମ୍ ଖର୍ଚ୍ଚାନେ ଫସଲ ଆର୍ ଅଧିକ ଭଲ ହେସି। ଆମର କିଲସ ପତର ମାନେ କରବାର ଉତାରୁ ଖୁବ୍ ଗୁଡ଼ା ଜିନିଷ ଅଛି ଯେନ୍ଟା ମାନକେ ଆମେ ଖତ ସାର ହିସାବରେ ଚାଷନେ ବ୍ୟବହାର କରିପାର୍ମା। ସେମାନଙ୍କର ଭିତରେ ହେଲା କଦଳୀ ପଟ, କପା, ମକା ଆରୁ ନଳିତା ଗଛ। ଇମାନଙ୍କର ଡାଲ ପତର ମାନକେ କୁହେଇ କରି ଆମେ ଖତ କରିପାର୍ମା। ଚାଷନୁ ବାହାରୁଥିବା ନଡ଼ା ମାନକେ ଆମେ ଗଛର ମୂଲେନେ ପକେଇ ପକେଇ ଦେମା ବେଲେ କିରାମାନେ ହେବାରଟା ବି କମିଯାଏସି ଆରୁ ପାନ୍ ବି ଜଲ୍ଦି ନେଇ ଶୁଖିଯାଏ ନା। ଏନ୍ତା କଲେ ଆର୍ ଗୁଟେ ବି ଲାଭ ହେସି ଯେ ମଞ୍ଜି ଜଲ୍ଦି ଗଜା ହେସି, ବେଶୀ ପାନ୍ ବି ଦେବାକେ ନେଇ ପଡ଼େ ଚାଷ୍ନେ। କାନ୍ଦୁଲ, ମକା, କପା, ନଳିତା ମାନଙ୍କର ନଡ଼ାକେ ଢାବାର ଲାଗି ଆମେ ବ୍ୟବହାର କରିପାର୍ମା। ଆମେ ଯଦି ଜମି ପାଖେ ମହୁ ଚାଷ କରିପାରୁଛୁଁ ଆମର ଖୁବ୍ ଲାଭ ହେଇପାର୍ବା। ଇ ଚାଷ୍ କଲେ ମହୁମାଛି ମାନେ ଫୁଲ ମାନକେ ବସିଲେ ବେଶୀ ଫଲ ଦର୍ଶୀ ଆରୁ କଷି ବି ବେଶୀ ନେଇ ଝଡ଼େ ନା। ଏବେ ଆମେ ଜାନ୍ମା ଗୋଟେ ନୂଆ କଥା ଯେନ୍ଟା ବିଷୟରେ ଆମେ ଅଧିକାଂଶ ଚାଷୀ ଭାଇ ନେଇ ଜାନୁ, ସେଟା ହେଲା ଜନ୍ତା ଫସଲ। ଆମର ଜମିନେ ମୂଲ ଚାଷ ହିସାବରେ ଯେନ୍ ଫସଲ କରିଥିମା ତାର ସନେ ଆର୍ ଗୋଟେ ଏନ୍ତା ଚାଷ କର୍ମା ଯେନ୍ଟାକି ତାର୍ ଲାଗି ରୋଗ ପୋକକେ ମାରବାର ଜନ୍ତା ଭଳିଆ କାମ ଦେସି। ଏନ୍ତା କେତେଟା ଫସଲ ବିଷୟରେ ଆମେ ଜାନ୍ମା, ବାଇଗନ ଆରୁ ମରିଚ ଚାଷ ସନେ ଗେଣ୍ଡୁ ଫୁଲ ଚାଷ କର୍ମା, କୁବି ଆରୁ ଉଇଲ ସନେ ମକା ଚାଷ ଆରୁ ସୋରିଷ ଚାଷ ମିଶେଇକରି କଲେ କମ୍ ଖର୍ଚ୍ଚାନେ ଅଧିକ ଲାଭ ମିଳିପାର୍ସି। ଏବେ ଆସିଲା ଜୈବିକ କୀରା ବିଷୟରେ, ଇଟା ମାନେ ଫୁଣି ଚାଷର ନୁକସାନ କରୁଥିବାର କୀରାମାନଙ୍କେ ମାରିକରି ସେମାନଙ୍କର ସଂଖ୍ୟା କମାବାରକେ ଆମକେ ସାହାଯ୍ୟ କରିଥିସନ୍। ପ୍ରାକୃତିକ ଉପାୟନେ କୀରା ମରିଯାଏସନ୍ ବୋଲି ରାସାୟନିକ ଔଷଧ ବି ବ୍ୟବହାର କରିବାକେ ନେଇ ପଡ଼େ ଆରୁ ପରିବେଶ ବି ସୁରକ୍ଷିତ ରହିସି। ନୀଳହରି ଶୈବାଳ ବୋଲି ଗୋଟେ ପ୍ରକାର ପାନ୍ରେ ବଞ୍ଚୁଥିବାର ଗଛ ଗୋଟେ ଯେନ୍ଟାକେ ବ୍ୟବହାର କଲେ ଧାନ ଚାଷ ଲାଗି ବଢ଼ିଆ। କେତେ ଠିଆ ପାନ୍ ବାନ୍ଧି ଦେଇକରି ସେଥିରେ ଇତାକେ ପକେଇଦେଲେ ଇମାନେ ସବୁଆଡ଼େ ଛାଇ ଯାଇକରି ଜବଖିଆ ଜାନସାର ତିଆରି କରିଥିସନ୍, ଯେନ୍ଥିଲାଗି ଧାନ ଚାଷନେ ବେଶୀ ଜବଖିଆ ଜାନସାର ଦେବାକେ ବି ନେଇ ପଡ଼େ ନା। ମାତ୍ର ଆମେ ଧ୍ୟାନ ଦେମା ଯେ ଧାନ କ୍ଷେତେ ଅତି କମ୍ନେ ଭିତେକ ଲେଖା ବି ଠିଆ ପାନ୍ ରହିବାର କଥା। ହେକ୍ଟର ପିଛା 10-12 କେଜି ଶୈବାଳ ଦରକାର ହେସି, 10-15 ଶତକଡ଼ା ଅମଲ ବଢ଼ାବାର ଲାଗି।
1: ଶୁଣିଲେ କାର୍ଯ୍ୟକ୍ରମ ଚାଷର କଥା, ଉପସ୍ଥାପନ କରିଥିଲେ ପ୍ରଣତୀ ମିଶ୍ର। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ଆଲୋଚନା, ଆମ ପର୍ବପର୍ବାଣୀରେ ସାବିତ୍ରୀ ବ୍ରତ, ଆଲୋଚିକା ସାଗରିକା ସାହୁ।

सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत्। ଏହି ହେଉଛି ଆମ ଭାରତୀୟ ସଂସ୍କୃତିର ମୂଳ ଲକ୍ଷ୍ୟ। ସେହି ମହାନ ସଂସ୍କୃତି ଓ ପରମ୍ପରାର ଦେଶ ଆମର ଏ ଭାରତ। ଏକ ସାଧାରଣ ମଣିଷକୁ ଅତିମାନବ ସ୍ତରକୁ ନେଇଯିବା ପାଇଁ ଏହି ବୈଜ୍ଞାନିକ ଭାରତ ଦର୍ଶନ ଆମ ଦୈନନ୍ଦିନ ଜୀବନରେ ଶିକ୍ଷା ଦେଉଛି, ପ୍ରେରଣା ଦେଉଛି। ଏହି ଧାର୍ମିକ ପରମ୍ପରାର କର୍ମାନୁଷ୍ଠାନରେ ମନୁଷ୍ୟ ଶିଶୁକୁ ଜନ୍ମଠାରୁ ହିଁ ସଂସ୍କାର ମିଳିଥାଏ। ଏହି ଧାର୍ମିକ କର୍ମାନୁଷ୍ଠାନଗୁଡ଼ିକ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଏଗୁଡ଼ିକୁ ଆମର ପର୍ବପର୍ବାଣୀ ଗୁଡ଼ିକ ସହ ଅତି ଚତୁରତାର ସହ ଯୋଡ଼ି ଦିଆଯାଇଛି। କର୍ମକ୍ଳାନ୍ତ ଜୀବନକୁ ହାଲୁକା କରିବା ପାଇଁ ସ୍ୱାଭାବିକ ଭାବରେ ମଣିଷ କିଛି ଆମୋଦ ପ୍ରମୋଦ କରିବାକୁ ଚାହେଁ। ବ୍ୟକ୍ତିଗତ ଭାବରେ ଆମୋଦ ପ୍ରମୋଦ ମଣିଷକୁ ଆତ୍ମନିଷ୍ଠ କରିଦିଏ। ସାମୂହିକ ଭାବରେ ଆମୋଦ ପ୍ରମୋଦରେ ମଣିଷର ସାମାଜିକତା ବଢ଼ିଥାଏ। ସେଥିପାଇଁ ଆମର ପୂର୍ବପୁରୁଷମାନେ ଆମୋଦ ପ୍ରମୋଦ ପାଇଁ ପର୍ବପର୍ବାଣୀର ସୁନ୍ଦର ବ୍ୟବସ୍ଥା କରିଯାଇଛନ୍ତି। ବାର ମାସରେ ତେର ପର୍ବ ଆମର, ତା ମଧ୍ୟରେ କେତେ ଓଷାବ୍ରତ। ଉଭୟ ସ୍ତ୍ରୀ ଓ ପୁରୁଷ ଏହି ଓଷାବ୍ରତ କରିଥାନ୍ତି, ହେଲେ ଘରର ସ୍ତ୍ରୀ ଲୋକ ହିଁ ପ୍ରାୟତଃ ଏହି ଓଷାବ୍ରତ କରନ୍ତି। ନାରୀ ମମତାମୟୀ, ସ୍ନେହମୟୀ, ସେ ଅନ୍ୟକୁ ସ୍ନେହ ମମତା

ଦେବାରେ ଶାନ୍ତି ପାଏ, ଖୁସି ହୁଏ, କୋମଳ ହୃଦୟଦାର। ସବୁବେଳେ ସେ ସମସ୍ତଙ୍କର ଶୁଭମନ ଆସିଥାଏ। ପରିବାରକୁ ଏ ସମାଜକୁ ଏକାଠି ବାନ୍ଧି ରଖିବାରେ ନାରୀର ଅବଦାନ ସର୍ବୋପରି। ପ୍ରତି ପର୍ବପର୍ବାଣୀରେ ସେ ଓଷାବ୍ରତ କରିଥାଏ, ତାର ପରିବାରର ସମସ୍ତଙ୍କର ମଙ୍ଗଳ କାମନା କରି। ସୁଦଶା ବ୍ରତ, ଅନନ୍ତ ବ୍ରତ, ଦ୍ୱିତୀୟବାହନ ବ୍ରତ, ଗଣେଶ ବ୍ରତ, ମଙ୍ଗଳବାର ବ୍ରତ, ସାବିତ୍ରୀ ବ୍ରତ ଇତ୍ୟାଦି ମଧ୍ୟରେ ସାବିତ୍ରୀ ବ୍ରତ ଏକ ଶ୍ରେଷ୍ଠ ବ୍ରତ। ଏହି ବ୍ରତରେ ନାରୀ ପ୍ରଥମେ ରାଜ୍ୟର, ଦ୍ୱିତୀୟରେ ପିତ୍ରାଳୟର ଓ ତୃତୀୟରେ ନିଜର ଶୁଭମନ ଆସି ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିଥାଏ। ସାବିତ୍ରୀ ବ୍ରତର କିମ୍ବଦନ୍ତୀରୁ ଏହା ସ୍ପଷ୍ଟ ଅନୁମାନ କରିହେବ। ସାବିତ୍ରୀ ଥିଲେ ଅବନ୍ତୀ ନଗରୀର ରାଜା ଅଶ୍ୱପତିଙ୍କର ଏକମାତ୍ର ଅଲିଳ କନ୍ୟା। ଅଶ୍ୱପତି ସାବିତ୍ରୀ ମନ୍ତ୍ର ଜପ କରି ସେହି କନ୍ୟା ସନ୍ତାନଟିକୁ ପ୍ରାପ୍ତ ହୋଇଥିଲେ। ସାବିତ୍ରୀ ମନ୍ତ୍ର ପ୍ରଭାବରୁ ସେ ଜନ୍ମ ହୋଇଥିବାରୁ ତାଙ୍କର ନାମ ରଖା ହୋଇଥିଲା ସାବିତ୍ରୀ। ଅତି ଅଲିଳରେ ରାଜଜେମା ଚନ୍ଦ୍ରକଳା ପରି ବଢ଼ି ଚାଲିଲେ। ଅତିଥି ପୂଜା, ଦେବାର୍ଚ୍ଚନା, ଦିନ ଦୁଃଖୀଙ୍କ ସେବାରେ ସମୟ ତାଙ୍କର ବିତୁଥାଏ। ମୁନି ଋଷିମାନଙ୍କର ସେବା କରିବା ତାର ପ୍ରଧାନ କାର୍ଯ୍ୟ ଥିଲା। ଦିନେ ଜଙ୍ଗଲରେ ଋଷିମାନଙ୍କର ସେବା କରିବା ଅବସରରେ ସେ ଦେଖିବାକୁ ପାଇଥିଲେ ଜଣେ ଅତି ରୂପବାନ ପୁରୁଷଙ୍କୁ। ଏହା ଥିଲା ସାବିତ୍ରୀଙ୍କର ପ୍ରଥମ ପୁରୁଷ ଦର୍ଶନ। ସାବିତ୍ରୀ ଋଷିମାନଙ୍କ ପାଖରୁ ସତ୍ୟବାନଙ୍କର ପରିଚୟ ପାଇବା ପରେ ମନେ ମନେ ସ୍ଥିର କଲେ ତାଙ୍କୁ ପତି ରୂପେ ବରଣ କରିବେ। ଏହାପରେ ସେ ଘରକୁ ଫେରି ମାତାଙ୍କୁ ସବୁ କଥା ଜଣାଇଲେ। ରାଣୀ ରାଜାଙ୍କୁ ଏକଥା କହିବାରୁ ରାଜା ଯୁବକର ଭଲମନ୍ଦ ସବୁ ଜାଣିବାକୁ ଚାହିଁଲେ। ଏହି ସମୟରେ ନାରଦ ଆସି ପହଞ୍ଚିଯିବାରୁ ସାବିତ୍ରୀ କହିଲେ, ଅବନ୍ତୀ ରାଜ୍ୟର ରାଜା ଦିମତସେନଙ୍କର ପୁତ୍ର ସତ୍ୟବାନଙ୍କୁ ସେ ପତି ରୂପେ ବରଣ କରିଛି। ନାରଦ କହିଲେ, ଦିମତସେନ ଅନ୍ଧ, ତେଣୁ ଶତ୍ରୁମାନେ ତାଙ୍କୁ ରାଜ୍ୟରୁ ତଡ଼ି ଦେଇଛନ୍ତି। ସେଥିପାଇଁ ସେ ଭୟରେ ସପରିବାର ଜଙ୍ଗଲରେ ବାସ କରୁଛନ୍ତି। ଆଉ ମଧ୍ୟ ସତ୍ୟବାନର ଆଉ ମାତ୍ର ଏକ ବର୍ଷ ଆୟୁଷ ରହିଛି, ତେଣୁ ସତ୍ୟବାନଙ୍କୁ ଏପରି କନ୍ୟା ଅର୍ପଣ କରିବା ଅନୁଚିତ। ଏହା ଶୁଣି ସାବିତ୍ରୀ କହିଲେ, ମୁଁ ସତ୍ୟବାନଙ୍କ ବ୍ୟତୀତ ଆଉ ଅନ୍ୟ ପୁରୁଷକୁ ପତି ରୂପେ ବରଣ କରିପାରିବି ନାହିଁ। ମୁଁ ମନେ ମନେ ତାଙ୍କୁ ପତି ରୂପେ ବରଣ କରିଛି, ଅନ୍ୟ କାହାକୁ ବରିଲେ ମୁଁ ଅସତୀ ଦୋଚାରୁଣୀ ହେବି, ମୋ ପାଖରେ ଯାହା ଅଛି ତାହା ଭୋଗିବି। ସାବିତ୍ରୀଙ୍କର ଦୃଢ଼ତା ଦେଖି ନାରଦ ଆଶୀର୍ବାଦ ଦେଇ ଚାଲିଗଲେ। ସାବିତ୍ରୀଙ୍କ ସହ ସତ୍ୟବାନଙ୍କର ବିବାହ ସମ୍ପନ୍ନ ହେଲା। ଶାଶୁଘରେ ଶାଶୁ, ଶ୍ୱଶୁର ଓ ପତିଙ୍କ ସେବାରେ ସାବିତ୍ରୀ ମନ ପ୍ରାଣ ଢାଳି ଦେଇଥାନ୍ତି, କିନ୍ତୁ ନାରଦଙ୍କ ଭବିଷ୍ୟତବାଣୀ ସାବିତ୍ରୀଙ୍କୁ ସର୍ବଦା ଭାବନାଗ୍ରସ୍ତ କରିଥାଏ। ରାତି ପାହିଲେ ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ ଅମାବାସ୍ୟା, ସେହିଦିନ ସତ୍ୟବାନଙ୍କର ଆୟୁଷ ଶେଷ ହେବ। କେବଳ ଦୟାମୟ ଲକ୍ଷ୍ମୀନାରାୟଣ ଏ ମହାବିପଦରୁ ରକ୍ଷା କରିପାରିବେ, ଏ ଦୃଢ଼ ଭରସା ସାବିତ୍ରୀଙ୍କର ଥାଏ। ରାତି ପାଇଲା, ଲକ୍ଷ୍ମୀନାରାୟଣଙ୍କର ପୂଜା ସାରି ସାବିତ୍ରୀ ଶାଶୁ ଶ୍ୱଶୁରକୁ ଭୋଜନ କରାଇଲେ। ସତ୍ୟବାନ ଜଙ୍ଗଲକୁ କାଠ ଓ ଫଳମୂଳ ଆଣିବାକୁ ବାହାରିବାରୁ ସାବିତ୍ରୀ ଜିଦ୍ କରି ସ୍ୱାମୀଙ୍କ ସହ ଜଙ୍ଗଲକୁ ଗଲେ। ଜଙ୍ଗଲରେ ସତ୍ୟବାନ କାଠ କାଟୁ କାଟୁ ଟଳି ପଡ଼ିଲେ। ସାବିତ୍ରୀ ସ୍ୱାମୀଙ୍କୁ କୋଳରେ ଧରି ରୋଦନ କରିବାକୁ ଲାଗିଲେ। ଲକ୍ଷ୍ମୀନାରାୟଣ ବ୍ରତ ତପସ୍ୟାରୁ ଯମଦୂତମାନେ ସାବିତ୍ରୀଙ୍କ ପାଖ ପଶିପାରିଲେ ନାହିଁ। ଶେଷରେ ସତ୍ୟବାନଙ୍କର ଆତ୍ମାକୁ ନେବା ପାଇଁ ଯମରାଜ ନିଜେ ଆସିଲେ। ସାବିତ୍ରୀଙ୍କ ପ୍ରତିଭକ୍ତି ଦେଖି ଯମରାଜ ସନ୍ତୁଷ୍ଟ ହୋଇ ସାବିତ୍ରୀଙ୍କୁ ବର ଯାଚିଲେ। ସାବିତ୍ରୀ ଅନ୍ଧ ଶ୍ୱଶୁରଙ୍କ ଚକ୍ଷୁଦାନ ପ୍ରଦାନ କରିବାକୁ ଏବଂ ତାଙ୍କର ରାଜ୍ୟକୁ ଶତ୍ରୁଶୂନ୍ୟ କରି ରାଜ୍ୟ ଫେରାଇ ଦେବାକୁ ବର ମାଗିଲେ। ଯମରାଜ ତଥାସ୍ତୁ କହି ଚାଲିଗଲେ। ସାବିତ୍ରୀ ପୁଣି ଯମରାଜାଙ୍କର ପଛେ ପଛେ ଚାଲିବାରୁ ଯମରାଜ ଏହାର କାରଣ ପଚାରିଲେ। ସାବିତ୍ରୀ କହିଲେ, ଆପଣ ନାରାୟଣଙ୍କର ଅଂଶ, ଆପଣଙ୍କର ସେବା ପାଇଁ ମୋତେ ସାଥିରେ ନିଅନ୍ତୁ। ଯମରାଜ ଏଥିରେ ସନ୍ତୁଷ୍ଟ ହୋଇ ପୁଣି ବର ଯାଚିଲେ। ଏଥର ସାବିତ୍ରୀ ନିଜର ଅପୁତ୍ରିକ ପିତାଙ୍କ ପାଇଁ ପୁତ୍ର ମାଗିଲେ। ଯମରାଜ ତଥାସ୍ତୁ କହି ଚାଲିଲେ, କିନ୍ତୁ ତଥାପି ସାବିତ୍ରୀ ତାଙ୍କ ପଛେ ପଛେ ଚାଲିଥାନ୍ତି। ଯମରାଜ ସତ୍ୟବାନଙ୍କ ଜୀବନ ଭିନ୍ନ ଅନ୍ୟ କିଛି ବର ମାଗିବାକୁ ପୁଣି କହିଲେ। ବୁଦ୍ଧିମତୀ ସାବିତ୍ରୀ ଶେଷରେ ନିଜର 100 ପୁତ୍ର ମାଗିଲେ। ସାବିତ୍ରୀଙ୍କର ଭକ୍ତିରେ ଯମରାଜ ଏତେ ପ୍ରୀତ ହୋଇଥିଲେ ଯେ ଭୋଳରେ ତଥାସ୍ତୁ କହି ଯିବାକୁ ବାହାରିଲେ। ଏଥର ସାବିତ୍ରୀ ବିନୟ ସହକାରେ କହିଲେ, ପ୍ରଭୁ, ଆପଣ ମୋତେ 100 ପୁତ୍ର ହେବାର ବର ଦେଲେ, କିନ୍ତୁ ମୋର ପତିଙ୍କୁ ନେଇଗଲେ ତାହା କିପରି ସମ୍ଭବ ହେବ? ଏପରି ବୁଦ୍ଧିମତା ଦେଖି ଜନ୍ତୁରାଣ ଧନ୍ୟ ଧନ୍ୟ କଲେ, ସନ୍ତୋଷ ହୋଇ ସତ୍ୟବାନଙ୍କ ଜୀବନ ଫେରାଇ ଦେଲେ। ନିଜର ବ୍ରତ ଓ ସତୀତ୍ୱ ବଳରେ ତିନି କୂଳକୁ ଉଦ୍ଧାର କରିଥିବାରୁ ପ୍ରଶଂସା କଲେ। ଶେଷରେ ପ୍ରୀତ ହୋଇ ଯମରାଜ ସାବିତ୍ରୀଙ୍କୁ ଆଶୀର୍ବାଦ କଲେ, ତୁମର ନାମ ଯୁଗ ଯୁଗାନ୍ତରରେ ବିଖ୍ୟାତ ରହିବ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଯେଉଁ ନାରୀ ତୁମର ନାମ ସ୍ମରଣ କରି ସୂଚୀକୃତ ମନରେ ସାବିତ୍ରୀ ବ୍ରତ କରିବ, ସେ ନାରୀ ଜନ୍ମେ ଜନ୍ମେ ସଧବା ରହିବ ଓ ପତିପରାୟଣ ହୋଇ ପୁତ୍ରବତୀ ହେବ ଏବଂ ଅନ୍ତିମ କାଳରେ ବୈକୁଣ୍ଠ ପ୍ରାପ୍ତି।

0: ହେବ। ଏହା ହେଉଛି ସାବିତ୍ରୀ ବ୍ରତର ମୁଖ୍ୟ ବିଷୟବସ୍ତୁ। କିନ୍ତୁ ସୂକ୍ଷ୍ମ ବୁଦ୍ଧିରେ ବିଚାର କଲେ ସାବିତ୍ରୀଙ୍କର ଅଗାଧ ଜ୍ଞାନ ନଜରକୁ ଆସେ। ସାବିତ୍ରୀ ଚାହିଁଥିଲେ ପ୍ରଥମରୁ 100 ପୁତ୍ର ମାଗିପାରିଥାନ୍ତେ, କିନ୍ତୁ ସେ ପ୍ରଥମେ ନିଜର ରାଜ୍ୟକୁ ଶତ୍ରୁଶୂନ୍ୟ ଓ ଶ୍ୱଶୁରଙ୍କର ଚକ୍ଷୁ ମାଗି ଏକ ମହାନ ପରମ୍ପରା ସୃଷ୍ଟି କରିଯାଇଛନ୍ତି। ପ୍ରଥମେ ରାଜ୍ୟର ଲୋକେ ନିର୍ଭୟରେ ସୁଖରେ ରହିବେ ଓ ରାଜା ଚକ୍ଷୁ ପାଇ ସୁଚାରୁ ରୂପେ ରାଜ୍ୟ ପାଳନ କରିପାରିବେ। ଏହା ଥିଲା ତାଙ୍କର ପ୍ରଥମ ଲକ୍ଷ୍ୟ। ଦ୍ୱିତୀୟରେ ପଡ଼ୋଶୀ ରାଜ୍ୟର ରାଜା ତଥା ନିଜ ପିତାଙ୍କ ପାଇଁ ପୁତ୍ର ମାଗିଲେ। ଭବିଷ୍ୟତରେ ପଡ଼ୋଶୀ ବନ୍ଧୁ ରାଜ୍ୟରେ ଅରାଜକତା ନ ହେଉ, ଶାସନ ସ୍ଥିରତା ରହୁ, ଏହା ସେ ଚାହୁଁଥିଲେ। କେତେ ଦୂରଦର୍ଶୀ ରାଜନୀତି ନିପୁଣା ଥିଲେ ସେ, ତାହା ଏଥିରୁ ପ୍ରମାଣିତ ହେଉଛି। ନିଜେ ଶାନ୍ତିରେ ରହିବାକୁ ହେଲେ ନିଜର ରାଜ୍ୟ ସହ ପଡ଼ୋଶୀ ରାଜ୍ୟ ମଧ୍ୟ ଶାନ୍ତିରେ ରହିବା ଦରକାର, ତାହା ସେ ଅନୁଭବ କରିଥିଲେ। ଶେଷରେ ସେ ନିଜର 100 ପୁତ୍ର ପାଇଁ ନିଜ ପତିଙ୍କୁ ବଞ୍ଚାଇ ମହାସତୀ ହୋଇପାରିଲେ। ମୋର କହିବା କଥା, ପରମ୍ପରା କ୍ରମେ ଏ ଦେଶର ନାରୀ ପୂର୍ଣ୍ଣ ବିଚାରମୟ, କଲ୍ୟାଣମୟୀ, ସମସ୍ତଙ୍କର ମଙ୍ଗଳ କାମନା କରେ ସେ, ଯାହା ମୁଁ ମୋର ମାଙ୍ଗଳିକ ସ୍ତୋତ୍ରରେ ପାଠ କଲି। ସାବିତ୍ରୀ ବ୍ରତ ମାଧ୍ୟମରେ ଏ ଦେଶର ପ୍ରତିଭା ନାରୀ ନିଜର, ଦେଶର ଓ ବିଶ୍ୱର ମଙ୍ଗଳ କାମନା କରୁଛି। ଖାଲି ମାନସିକ ସ୍ତରରେ ନୁହେଁ, ଏ ବ୍ରତରେ ନାରୀର କାର୍ଯ୍ୟଧାରା ସମସ୍ତଙ୍କର ମଙ୍ଗଳ କରିଥାଏ। ନିଜେ ଉପାସ ରହି କଷ୍ଟ ସହି ନିଜ ପରିବାରବର୍ଗ, ନିଜ ବନ୍ଧୁ ପରିଜନ ଓ ସାହି ପଡ଼ିଶାକୁ ସେ ପ୍ରସାଦ ବିତରଣ କରେ। ସମସ୍ତଙ୍କୁ ମମତାର ଡୋରରେ ବାନ୍ଧି ପରବର୍ତ୍ତୀ କାର୍ଯ୍ୟ ପାଇଁ ସମସ୍ତଙ୍କ ମନରେ ସଙ୍ଗଠିତ ଦୃଢ଼ ମନୋବଳ ସେ ଭରିଦିଏ। ଏ ସମାଜର ସମସ୍ତଙ୍କର ଦୀର୍ଘ ଜୀବନ ଓ ସୁଖ ସୌଭାଗ୍ୟ କାମନା କରେ ସେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ଏ ବ୍ରତର ମହାତ୍ମ୍ୟ କମ୍ ନୁହେଁ। ଏହି ବ୍ରତ ଅବସରରେ ଖରାଦିନରେ ଦେହ ପାଇଁ ଅତି ଆବଶ୍ୟକ ଫଳମୂଳ ଘରକୁ ଆସିଥାଏ ଓ ସମସ୍ତଙ୍କ ଭାଗରେ ପଡ଼ିଥାଏ। ଉପବାସ ଫଳରେ ଦେହର ପାକଯନ୍ତ୍ର ଆରାମ ପାଇଥାଏ। ସର୍ବୋପରି ଦୀର୍ଘ ଜୀବନ ଲାଭ କରିବାର ଏକ ପ୍ରବଳ ଇଚ୍ଛାଶକ୍ତି ସମସ୍ତଙ୍କ ମନରେ ଭରିଯାଇଥାଏ। ଆଜିର ଦିବସରେ ଏହି ସାବିତ୍ରୀ ବ୍ରତର ଚିନ୍ତାଧାରା ମୂଳ ଉଦ୍ଦେଶ୍ୟ ପ୍ରତି ନାରୀର ହୃଦୟରେ ସ୍ଥାନ ପାଉ। ନିଜର, ଦେଶର ଓ ସାରା ବିଶ୍ୱର କଲ୍ୟାଣ ପାଇଁ ନିଜ ବ୍ରତ ମାଧ୍ୟମରେ ସେ ଲକ୍ଷ୍ମୀନାରାୟଣଙ୍କ ଠାରେ ପ୍ରାର୍ଥନା କରୁ। ସର୍ବୋପରି ବସୁଧୈବ କୁଟୁମ୍ବକମ୍ ଧାରଣାର ଆପୂର୍ତ୍ତି ଦିଗରେ ନାରୀ ସମାଜର ମହାନ ଅବଦାନ ରହୁ, ଏହା ହିଁ କାମନା କରୁଛି।
1: ଭକ୍ତି ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳିରେ ଶୁଣନ୍ତୁ ଏକ ସୁମଧୁର ଗୀତ। ଅଲେଖ ବିଶ୍ୱଳଙ୍କ ଗୀତ ରଚନା, ସଙ୍ଗୀତ ରମେଶ ମହାନନ୍ଦ, କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ତପ ମିଶ୍ରଙ୍କ କଣ୍ଠରେ ଆଧୁନିକ ଗୀତ। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ପରିଚାଳନା ଶାନ୍ତିରାଜ ଖୋସଲା।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କଣ୍ଠଶିଳ୍ପୀ ଥିଲେ ତପ ମିଶ୍ର, ଗୀତ ରଚନା ନିଜାମ, ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତିରାଜ ଖୋସଲା। ଗ୍ରୀଷ୍ମ ପ୍ରବାହ ଅଂଶଘାତରୁ ସୁରକ୍ଷା ପାଆନ୍ତୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତଲୁଗା ବ୍ୟବହାର କରନ୍ତୁ, ଘରେ ପଦରା ଟାଣନ୍ତୁ, ରାତ୍ରି ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ ଓ ଓଆର୍ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ, ଚା କଫି ମାଦକଦ୍ରବ୍ୟ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ, ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ହେଲେ ମିତାଲି ଚିନରା, ମହାପାତ୍ର ମିନତୀ ଭଞ୍ଜ ଏବଂ

ସ୍ୱୟମ୍ବର ପରେ ରାମଙ୍କୁ ପତି ରୂପରେ ବରଣ କରିବା ପାଇଁ ଆସିବେ ସୀତା। ଏଥିପାଇଁ ତାଙ୍କୁ ବିଭିନ୍ନ ଅଳଙ୍କାର ଭୂଷଣରେ ସଜଉଛନ୍ତି ସଖୀମାନେ। ସୀତାଙ୍କ ଅପୂର୍ବ ବେଶର ଅନୁପମ ବର୍ଣ୍ଣନା କରିଛନ୍ତି ଭଞ୍ଜ। ସଖୀମାନେ ତାଙ୍କ ମୁହଁରେ ମକରୀ ଚିତ୍ର ଅଙ୍କନ କରି ତାଙ୍କୁ କାମଦେବଙ୍କ ପତ୍ନୀ ରତିଙ୍କ ଭଳି ସଜେଇଲେ। କନ୍ଦର୍ପ ରଥରେ ମକର ଚିହ୍ନିତ ପତାକା ଥାଏ। ଆଖିରେ କଜ୍ଜ୍ୱଳ ଦେବାରୁ ମନେ ହେଲା ସତେ ଯେପରି ମାଛ ଧରିବା ବଂଶୀର ଡୋର ଲମ୍ବି ଯାଇଛି। ଆଖିପତା ରୂପକ କଳା ପିଢ଼ିରୁ ଧୈର୍ଯ୍ୟ ବିନାଶକାରୀ କଳା ସାପ କାନରୂପୀ ଗାତରେ ପଶିବାକୁ ଯାଉଛି। ଗଳାରେ ସଖୀମାନେ ଚାପସରୀ ନାମକ ମୋତିମାଳା ପିନ୍ଧାଇଲେ। ମନେ ହେଲା କଣ୍ଠରୂପୀ ପାରା ମୋତିକୁ ଚାଉଳ ମନେ କରି ତାକୁ ଖାଇବା ପାଇଁ ଯାଇ ମାଳାରୂପୀ ପାଶରେ ବନ୍ଦୀ ହୋଇଯାଇଛି। ଶଙ୍ଖ ଭଳି କଣ୍ଠରେ ବହୁ ମାଳା ଶୋଭିତ ହୋଇ ତାକୁ ଅଧିକ ସୁନ୍ଦର କରିଛନ୍ତି। ସୀତାଙ୍କ ବାହୁରେ ତାଡ଼ ପ୍ରଭୃତି ଅଳଙ୍କାର ଦେବାରୁ ତାଙ୍କ ବକ୍ଷ ଦେଶରୁ ସ୍କନ୍ଧ ପର୍ଯ୍ୟନ୍ତ ବୀଣାର ଶୋଭା ଧାରଣ କରିଛି। ପାଦରେ ବଳା ଓ ତୁଳାକୋଟି ନାମକ ନୂପୁର ଅଳଙ୍କାର ଦେବାରୁ ମନେ ହେଇଛି କୋଟିଏ ଉପମା ତାଙ୍କର ତୁଳନୀୟା ହେବେ ନାହିଁ। ଏହାପରେ ସଖୀମାନେ ପାଦରେ ଅଳତା ପିନ୍ଧେଇଛନ୍ତି। ସୀତାଙ୍କ ପାଦର ରକ୍ତବର୍ଣ୍ଣ ସତେ ଯେପରି ଅଳତା ସହିତ ମିଶିଯାଇଛି, ପାଦର ରଙ୍ଗ ଓ ଅଳତାର ଭେଦ ବାରି ହୋଇନାହିଁ। ବାଉଁଶ ନଳୀରେ ଥିବା ସୂକ୍ଷ୍ମ ଶାଢ଼ୀକୁ ସଖୀମାନେ ଆଣିଛନ୍ତି। ରାମଙ୍କ ବର୍ଣ୍ଣ ସହିତ ସାମ୍ୟ ଥିବା ନୀଳ ଶାଢ଼ୀ ସୀତା ପିନ୍ଧିଛନ୍ତି। ରାମଙ୍କ ସଙ୍ଗଲାଭ ମନରେ ବସା ବାନ୍ଧିଛି ସୀତାଙ୍କର। ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ସୀତାଙ୍କୁ ପାନ ଖୁଆଇଛନ୍ତି ସଖୀମାନେ। ପାନ ଖାଇ ସୀତାଙ୍କ ରଙ୍ଗ ଅଧର ଅଧିକ ରଙ୍ଗ ଧାରଣ କରିଛି। ଯେତେ ଅଳଙ୍କାର ସୀତାଙ୍କ ଦେହକୁ ମଣ୍ଡିଲେ ସେମାନେ ସୀତାଙ୍କୁ ସୁନ୍ଦର ନ କରି ସୀତାଙ୍କ ଦେହରେ ରହି ନିଜେ ସୁନ୍ଦର ହୋଇଛନ୍ତି। ଏଇଠି ଶେଷ ହୋଇଛି କାବ୍ୟର ଦଶମ ଛାନ୍ଦ।

ଶୁଣିଛନ୍ତି ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ ଯୁଗଳ କଣ୍ଠରେ। ଗୀତ ରଚନା ସାଲିମ ବିଷ୍ଣୋରୀ, ସଙ୍ଗୀତ ନିର୍ଦ୍ଦେଶନା ଇସ୍ମାଇଲ ତରବାର, କଥାଚିତ୍ର ଦିୱାନ କୀ।

ଅଳକାୟଗ୍ନିକ ଏବଂ କୁମାର ସ୍ୱାମୀଙ୍କ ଦ୍ୱୈତକଣ୍ଠରେ ଏଥର ଶୁଣନ୍ତୁ ସ୍ୱାମୀଙ୍କ ଗୀତ ରଚନା ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ କଥଚିତ୍ର ଫୁଲୁର କାଣ୍ଠେ।

ଆସନ୍ତୁ ଶୁଣିବା ଦେବାଶିଷ ଏବଂ ସ୍ୱାଗତିକଙ୍କ ଯୁଗଳ କଣ୍ଠରେ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲକର, କଥାଚିତ୍ର ଗୃହଲକ୍ଷ୍ମୀ।

ବର୍ତ୍ତମାନ ନେଉଛୁ କଥାଚିତ୍ର ଗପ ହେଲେ ବି ସତ ଦ୍ୱୈତକଣ୍ଠରେ ଅମିତ କୁମାର ଏବଂ ସୁମନ କଲ୍ୟାଣପୁର ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ ସଙ୍ଗୀତ ପରିଚାଳନା ଭୁବନ ହରି କଥାଚିତ୍ର ଗପ ହେଲେ ବି ସତ।

ଏଥର କଥଚିତ୍ର ଗୌରୀ ଗୀତ ଏବଂ ସଙ୍ଗୀତ ପ୍ରଫୁଲ୍ଲକର, ଜୁଆଳ କଣ୍ଠରେ ଏସ୍ ଜାନକୀ ଏବଂ ବାଣୀ ଜୟରାମ।

ନିଜାମଙ୍କ ଗୀତ ରଚନାକୁ ବର୍ତ୍ତମାନ କଣ୍ଠ ଦେଇଛନ୍ତି କୁମାର କାଞ୍ଚନ ଏବଂ ଇରା ମହାନ୍ତି, ସଙ୍ଗୀତ ଅରୁଣ ମହାନ୍ତି, କଥାଚିତ୍ର କଥା କହିବ ମୁଁ ମଥ ସିନ୍ଦୁର।

ଦିନକୁ ଦିନ ବିଦ୍ୟା ବୁଦ୍ଧି ସୌନ୍ଦର୍ଯ୍ୟରେ ଅତୁଳନୀୟ ସାବିତ୍ରୀ ହୋଇ ଉଠିଲେ ସମସ୍ତଙ୍କ ନିକଟରେ ଅନନ୍ୟା। ଏହିପରି ତେଜସ୍ୱିନୀ ନାରୀଙ୍କୁ କୌଣସି ପୁରୁଷ ବିବାହ କରିବା ପାଇଁ ସାହସ କରିପାରିଲେ ନାହିଁ। ଏଣୁ ପିତା କନ୍ୟାର ଅନ୍ତର୍ବେଦନା ବୁଝିପାରି ସାନ୍ତ୍ୱନ ଦେଇ କହିଲେ, ମା ରେ, ତୋ ପରି ସୁଯୋଗ୍ୟା କନ୍ୟା ପାଇଁ ଯୋଗ୍ୟପାତ୍ର ସନ୍ଧାନରେ ମୁଁ ଅବହେଳା କରି ନାହିଁ। ଠିକ୍ ଅଛି, ତୁ ଆଜି ମହାମନ୍ତ୍ରୀ ଓ ତୋର ସାଥୀମାନଙ୍କ ସହିତ ରଥରେ ବସି ଦେଶ ବିଦେଶ ଭ୍ରମଣ କର। ତୁ ଯାହାକୁ ଉପଯୁକ୍ତ ବର ବୋଲି ନିର୍ବାଚନ କରିବୁ, ବିନା ବିଧାରେ ତା ସହିତ ତୋର ଶୁଭ ବିବାହ ବୈଦିକ ବିଧିରେ ମୁଁ ସମାପନ କରିବି। ପିତୃ ଇଚ୍ଛାକୁ ପାଳନ କରି କନ୍ୟା ସାବିତ୍ରୀ ବାହାରି ପଡ଼ିଲେ। ଦେଶ ବିଦେଶ ବୁଲି ବୁଲି ତାଙ୍କ ପାଇଁ ଉପଯୁକ୍ତ ବରପାତ୍ରଟିଏ ସନ୍ଧାନ କରିନପାରି ନିରାଶ ହୋଇ ଫେରିଥିଲେ। ଫେରୁଥିବା ସମୟରେ ନିଘଞ୍ଚ ଅରଣ୍ୟ ମଧ୍ୟରେ ଏକ ତପୋବନ ଦେଖିଲେ। ସେଠାରେ ସେ ରୂପଶୋଭାରେ କାମଦେବଙ୍କୁ ଜିଣି ପାରୁଥିବା ସୁନ୍ଦର ହୃଷ୍ଟପୃଷ୍ଟ ଜଣେ ଯୁବକଙ୍କୁ ଏକ ମୃଗର ପଶ୍ଚାତ୍ତାପନ କରୁଥିବା ଦେଖିବାକୁ ପାଇଲେ। ଯୁବକର ରୂପଗୁଣ କାନ୍ତିକୁ ଦେଖି ମନେ ମନେ ସ୍ୱାମୀ ରୂପରେ ତାଙ୍କୁ ବରଣ କଲେ ଓ ଏତେଦିନ ପରେ ମନର ମଣିଷକୁ ପାଇପାରିଛି ବୋଲି ସିଦ୍ଧାନ୍ତ କରି ତତ୍କ୍ଷଣାତ୍ ପିତୃରାଜ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ସେହି ସମୟରେ ମହର୍ଷି ନାରଦ ଅଶ୍ୱପତିଙ୍କ ନିକଟରେ ଉପସ୍ଥିତ ହୋଇ ରାଜାଙ୍କର ଆତିଥ୍ୟ ଗ୍ରହଣ କରୁଥାନ୍ତି। ରାଜା ଅଶ୍ୱପତି ତାଙ୍କର ଏକମାତ୍ର କନ୍ୟାର ବିବାହ ବିଷୟ କହୁ କହୁ ଦୈବଯୁଗକୁ ସାବିତ୍ରୀ ସେଠାରେ ଉପସ୍ଥିତ ହେଲେ। ପିତା ଓ ନାରଦଙ୍କୁ ସଭକ୍ତିକ ପ୍ରଣାମ କରି ସାବିତ୍ରୀ ତାଙ୍କର ଯୋଗ୍ୟ ପତିଙ୍କୁ ଖୋଜି ପାଇଥିବା କଥା ପିତାଙ୍କୁ ଜଣାଇଲେ। ସାବିତ୍ରୀଙ୍କ ମୁଖରୁ ସେହି ଯୁବକଙ୍କ ବିଷୟ ଜାଣିଲା ପରେ ନାରଦ କହିଲେ, ସେ ହେଉଛନ୍ତି ଶାଲ୍ବନର ପତି ଦ୍ୱିମତସେନ ଓ ସବ୍ୟାଙ୍କ ଏକମାତ୍ର ପୁତ୍ର ସତ୍ୟବାନ। ତାପରେ ସେ ସାବିତ୍ରୀଙ୍କୁ ଚାହିଁ କହିଲେ, ହେ କନ୍ୟା, ତୁମେ ସେହି ସତ୍ୟବାନଙ୍କ ବିଷୟରେ କିଛି ଜାଣିଛ କି? ଶ୍ରୋତାବନ୍ଧୁ, ନେଇଯିବା ଏକ ସଙ୍ଗୀତମୟ ବିରତି, ଆଗକୁ ଆହୁରି ଜାଣିବା।

ସାବିତ୍ରୀ ନିରୁତ୍ତର ହେବା ଦେଖି ନାରଦ କହିଲେ, ଧର୍ମପ୍ରାଣ ରାଜା ଦ୍ୟୁମତସିଂହ ବାର୍ଦ୍ଧକ୍ୟ ହେତୁ ଅନ୍ଧ ହୋଇଯାଆନ୍ତେ ଶତ୍ରୁମାନେ ତାଙ୍କ ରାଜ୍ୟ ଆକ୍ରମଣ କଲେ। ପରିସ୍ଥିତି ଚକ୍ରରେ ପଡ଼ି ନିଜେ ପତ୍ନୀ ପୁତ୍ରଙ୍କ ସହିତ ଏବେ ସେ ଅରଣ୍ୟରେ ବାସ କରୁଛନ୍ତି। ସେମାନଙ୍କର ଏକମାତ୍ର ପୁତ୍ର ସତ୍ୟବାନ, ସୂର୍ଯ୍ୟଙ୍କ ପରି ତେଜିଆନ, ବୃହସ୍ପତିଙ୍କ ପରି ବିଦ୍ୱାନ ଏବଂ ବୁଦ୍ଧିମାନ, ଇନ୍ଦ୍ରଙ୍କ ପରି ଶକ୍ତିଶାଳୀ, ସୂର୍ଯ୍ୟବାନ ଏବଂ ପୃଥିବୀ ପରି ସହନଶୀଳ ରୂପବାନ ମଧ୍ୟ। ଅଶ୍ୱପତି ସତ୍ୟବାନଙ୍କ ଏହିପରି ଅଲୌକିକ ରୂପ, ଗୁଣ ଇତ୍ୟାଦି ପ୍ରଶଂସା ନାରଦଙ୍କ ମୁଖରୁ ଶୁଣି ଆନନ୍ଦରେ ଅଧୀର ହୋଇ ବିବାହ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରିବା ପାଇଁ ଆଦେଶ ଦେଲେ। ସବୁ ପ୍ରକାର ଆନନ୍ଦରୂପକ ଜୁଆରର ଭଟ୍ଟା ପକାଇ ନାରଦ କହିଲେ, ହେ ରାଜନ୍, ସେହି ସତ୍ୟବାନଙ୍କ ଆୟୁ ଆଜିଠାରୁ ମାତ୍ର ଏକ ବର୍ଷ ରହିଲା, ଏଣୁ ସାବିତ୍ରୀ ଅନ୍ୟ କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ବର ରୂପେ ନିର୍ବାଚନ କରନ୍ତୁ। ସାବିତ୍ରୀ କେବଳ ରୂପବତୀ ଗୁଣବତୀ ନଥିଲେ, ସେ ମଧ୍ୟ ଥିଲେ ମହାସତୀ। ନାରୀର ଚରିତ୍ରର ପରାକାଷ୍ଠା ସତୀତ୍ୱରେ ନିହିତ, ସତୀତ୍ୱର ସଂଜ୍ଞା ଅତି ମହାନ, କାୟମନ ବାକ୍ୟରେ ସତୀତ୍ୱର ପରିଧି ଆଧାରିତ। ନାରଦଙ୍କଠାରୁ ସବୁ ଶୁଣି ଏବଂ ପିତାମାତାଙ୍କ ବାରଣ ସତ୍ତ୍ୱେ ମନରେ ପତି ରୂପେ ବରଣ କରିଥିବା ସତ୍ୟବାନଙ୍କ ବ୍ୟତୀତ ଅନ୍ୟ କାହାକୁ ବିବାହ କରିବି ନାହିଁ ବୋଲି ସେ ସ୍ପଷ୍ଟ ଜଣାଇଦେଲେ। ପିତା ଅଶ୍ୱପତି କନ୍ୟାର ମନର ବେଦନାକୁ ବୁଝି କାଳବିଳମ୍ବ ନ କରି ଅଳ୍ପାୟୁ ସତ୍ୟବାନଙ୍କ ସହିତ ସାବିତ୍ରୀଙ୍କୁ ବିବାହ କରାଇଦେଲେ। ଯଥାବିଧି କନ୍ୟାକୁ ଶ୍ୱଶୁରାଳୟରେ ପହଞ୍ଚାଇ ଦୁଃଖିତ ମନରେ ରାଜଶେଷରେ ରାଜପ୍ରସାଦକୁ ଫେରି ଆସିଲେ।

ଶ୍ୱଶୁରଙ୍କ ଦାରିଦ୍ର୍ୟ ହେତୁ ରାଜକୁମାରୀ ହୋଇ ମଧ୍ୟ ସାବିତ୍ରୀ ଏକ ସରଳା ଗ୍ରାମ୍ୟବଧୂ ପରି ପାଟବସ୍ତ୍ର ଓ ସୁବର୍ଣ୍ଣ ଆଦି ଅଳଙ୍କାର ତ୍ୟାଗ କରି ଗଛର ବଳକଳକୁ ବସ୍ତ୍ର ରୂପେ ପରିଧାନ କଲେ। ସ୍ୱାମୀ ଶାଶୁ ଶ୍ୱଶୁରଙ୍କ ଯଥୋଚିତ ସେବା ଯତ୍ନ କରି ଆଦର୍ଶବଧୂ ହିସାବରେ ସାବିତ୍ରୀଙ୍କ ଆଚାର ବିଚାର ସମସ୍ତଙ୍କ ମନକୁ ହରଣ କଲା। ଏହିପରି ଭାବରେ ସେମାନଙ୍କର ସୁଖର ସଂସାର ରୂପକ ରଥର ଚକ ଗଡ଼ି ଚାଲିଥାଏ। ନାରଦ ମୁଖରୁ ଶୁଣିଥିବା ସ୍ୱାମୀଙ୍କ ଅଳ୍ପାୟତ୍ୱ ତାଙ୍କ ମନରେ ଥାଏ। ସାବିତ୍ରୀଙ୍କର ନିର୍ଦ୍ଦିଷ୍ଟ ମୃତ୍ୟୁ ଦିବସର ଠିକ୍ ଚାରିଦିନ ପୂର୍ବରୁ ସାବିତ୍ରୀ କାୟମନ ବାକ୍ୟରେ ଆରାଧ୍ୟ ସାବିତ୍ରୀ ଦେବୀଙ୍କ ପୂଜା ସହିତ ଲକ୍ଷ୍ମୀନାରାୟଣ ବ୍ରତ ନିଷ୍ଠାର ସହ ଆରମ୍ଭ କଲେ। ତିନି ଦିନ ଧରି ନିର୍ଜଳ ଉପବାସରେ ରହି ଭକ୍ତିଭରା ହୃଦୟରେ ଓ ସମର୍ପିତ ଭାବରେ ସାବିତ୍ରୀ ବ୍ରତ କରିଚାଲିଲେ। ସାବିତ୍ରୀ ବ୍ରତ ନିର୍ଜଳ ଉପବାସରେ ରହି ଭକ୍ତିଭରା ହୃଦୟରେ ଓ ସମର୍ପିତ ଭାବରେ ସାବିତ୍ରୀ ବ୍ରତଚାରିଣୀ ହେଲେ। ପୂର୍ବଶ୍ରୁତ ମୃତ୍ୟୁ ଦିବସ ଦିନ ପୂର୍ବପରି ସ୍ୱାଭାବିକ ଢଙ୍ଗରେ ସତ୍ୟବାନ କାଠ ଆଣିବା ପାଇଁ ଜଙ୍ଗଲକୁ କୁରାଢ଼ୀଟିଏ ଧରି ବାହାରିଲେ। କିନ୍ତୁ ସାବିତ୍ରୀ ସ୍ୱାମୀଙ୍କୁ ଏକାନ ପଠାଇ ନିଜେ ସାଙ୍ଗରେ ଯିବା ପାଇଁ ଅନୁମତି ଭିକ୍ଷା କଲେ। ଶେଷରେ ସ୍ୱାମୀଙ୍କ ସହିତ ଅରଣ୍ୟରେ ପହଞ୍ଚନ୍ତେ ସତ୍ୟବାନ ଗଛ ଚଢ଼ି କାଠ ଆଣିବାକୁ ଆରମ୍ଭ କଲେ। କିଛି ସମୟ ପରେ ସତ୍ୟବାନଙ୍କ ହାତରୁ କୁରାଢ଼ୀଟି ଖସି ପଡ଼ିଲା ଓ ଅବଶ ହୋଇ ସେ କହିଲେ, ସାବିତ୍ରୀ ମୋତେ ବହୁତ କ୍ଳାନ୍ତ ଲାଗୁଛି, ମୁଁ ଟିକେ ଶୋଇବାକୁ ଚାହେଁ। ସାବିତ୍ରୀ ସଯତ୍ନରେ ସ୍ୱାମୀଙ୍କ ମୁଣ୍ଡକୁ କୋଳରେ ଧରି ଲକ୍ଷ୍ମୀନାରାୟଣଙ୍କୁ ସ୍ତୁତି କଲେ। ମନରେ ଦୁଃଖ ଏବଂ ଭୟର କଳା ବାଦଲ ଛାଇଗଲା। ହଠାତ୍ ଭୟଙ୍କର ରୂପଯୁକ୍ତ ପାର୍ଶ୍ୱହସ୍ତ ଯମରାଜ ସତ୍ୟବାନଙ୍କ ପ୍ରାଣକୁ ନେବା ପାଇଁ ସ୍ୱୟଂ ସେଠାରେ ଉପସ୍ଥିତ ହେଲେ। ତାଙ୍କୁ ନେଇ ସାବିତ୍ରୀ ପଚାରିଲେ, ମହାତ୍ମନ ଆପଣ କିଏ ଓ କେଉଁ ଉଦ୍ଦେଶ୍ୟରେ ଆସିଛନ୍ତି? ଯମ କହିଲେ, ହେ ସାବିତ୍ରୀ, ମୁଁ ହେଉଛି ମୃତ୍ୟୁର ଦେବତା। ତୁମ ସ୍ୱାମୀଙ୍କ ମୃତ୍ୟୁ ସମୟ ଉପନୀତ, ତାଙ୍କ ପରି ସତ୍ୟସନ୍ଧ ଓ ଧାର୍ମିକ ପ୍ରାଣକୁ ନେବା ପାଇଁ ମୁଁ ନିଜେ ଆସିଛି। ତୁମର ସତୀତ୍ୱର ପରାକାଷ୍ଠା ହେତୁ ମୁଁ ନିଜେ ତୁମ ସହିତ ସାକ୍ଷାତ ହେଉଅଛି। ତୁମେ ବି ତୁମ ସାଙ୍ଗରେ ସ୍ୱାମୀଙ୍କୁ ଛାଡ଼ି ଘରକୁ ଫେରିଯାଅ। ସେହିପରି କହି ଯମରାଜ ସତ୍ୟବାନଙ୍କୁ ପ୍ରାଣ ନେଇ ଯମଲୋକକୁ ଯିବାକୁ ଲାଗିଲେ।

ଶରୀରରୁ ପ୍ରାଣ ବାହାରି ଯାଆନ୍ତେ, ସତ୍ୟବାନ ମୃତ ହୋଇ ତେଜହୀନ ହୋଇଗଲେ। ସାବିତ୍ରୀଙ୍କ ଦୁଃଖ କହିଲେ ନ ସରେ। ସ୍ୱାମୀଙ୍କ ବିହୁନି ସଧବା ହୋଇଯାଏ ବିଧବା। ଶ୍ରୀମନ୍ତର ସିନ୍ଦୁର, ଶଙ୍ଖା, ଚୁଡ଼ି, ଶାଢ଼ୀ ସବୁକିଛି ହୋଇଯାଏ ତା ପାଇଁ ବାରଣ। ସ୍ୱାମୀ ବିନା ସ୍ତ୍ରୀର ଜୀବନ ହୋଇଯାଏ ଦୁର୍ବିସହ। ପତି ହିଁ ଜୀବନ୍ତ ଦେବତା, ଦେବ ବିହୁନି ଭକ୍ତର ସ୍ଥିତି କ'ଣ। ସତୀତ୍ୱର ବଳରେ ବଳବତୀ ହୋଇ ସାହସ ଓ ଧୈର୍ଯ୍ୟକୁ ସଞ୍ଚୟ କରି ସ୍ୱାମୀଙ୍କ ବିହୁନି ସେ ବଞ୍ଚିପାରିବେ ବୋଲି ସାବିତ୍ରୀ ଯମରାଜଙ୍କୁ ଅନୁସରଣ କଲେ। ତାଙ୍କର ପାତିବ୍ରତ୍ୟ ସତୀତ୍ୱରେ ଯମରାଜ ମୁଗ୍ଧ ହୋଇ କହିଲେ, ହେ ସାବିତ୍ରୀ, ତୁମର ସହ ଆଦର୍ଶ ବର୍ତ୍ତାରେ ମୁଁ ବହୁତ ସନ୍ତୁଷ୍ଟ। ତୁମ ସ୍ୱାମୀଙ୍କ ଜୀବନ ବିନା ତୁମେ ମୋତେ ଅନ୍ୟ ବରଟିଏ ମାଗ। ସୁଯୋଗର ଅପବ୍ୟବହାର ନ କରି ସାବିତ୍ରୀ ପ୍ରଥମେ ଶ୍ୱଶୁରଙ୍କ ଅନ୍ଧତ୍ୱ ଦୂର ହେଉ ଓ ସେ ତାଙ୍କର ହୃତରାଜ୍ୟ ଫେରିପାରନ୍ତୁ ବୋଲି ପ୍ରାର୍ଥନା କଲେ। ଯମରାଜ ତଥାସ୍ତୁ କହିଲେ। ବରଲାଭ ପରେ ମଧ୍ୟ ସାବିତ୍ରୀ କାନ୍ଦି କାନ୍ଦି ଯମରାଜଙ୍କ ପଛି ପଛି ଚାଲିବାକୁ ଲାଗିଲେ। ଯମରାଜ ବାଧ୍ୟ ହୋଇ ପୂର୍ବବତ୍ ସାବିତ୍ରୀଙ୍କୁ ଦ୍ୱିତୀୟ ବର ମାଗିବାକୁ କହିଲେ। ଦୁହିତା ଦୁଇ କୂଳର ହିତା, ଏଥର ସାବିତ୍ରୀ ତାଙ୍କର ନିପୁତ୍ରିକ ପିତା ଶତପୁତ୍ରର ଜନକ ହୁଅନ୍ତୁ ବୋଲି ପ୍ରାର୍ଥନା କଲେ। ସାବିତ୍ରୀଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଯମରାଜ ତଥାସ୍ତୁ କହି ପୁଣି ଆଗକୁ ଚାଲିଲେ। କିନ୍ତୁ ସତୀ ନାରୀ ସ୍ୱାମୀ ବିନା ବଞ୍ଚିବ କିପରି? ସାବିତ୍ରୀ ପୁନଶ୍ଚ ଯମରାଜଙ୍କୁ ଅନୁସରଣ କରି ନିବେଦନ କଲେ, ଧର୍ମାବତାର, ସ୍ୱାମୀଙ୍କ ଜୀବନ ଆପଣ ନ ଫେରାନ୍ତୁ ପଛେ, ମୋତେ ତାଙ୍କ ସହିତ ନେଇ ଚାଲନ୍ତୁ। କାରଣ ସ୍ୱାମୀଙ୍କ ଅନୁଗାମିନୀ ହେବା ଜଣେ ପତିବ୍ରତା ନାରୀର ଏକମାତ୍ର ଧର୍ମ। ପୁଣି ଏକ ସଙ୍ଗୀତମୟ ବିରତି।

ସାବିତ୍ରୀଙ୍କ କଥାରେ ଯମରାଜ ପ୍ରୀତ ହୋଇ କହିଲେ, ସାବିତ୍ରୀ, ପତିଙ୍କ ପ୍ରତି ତୁମର ନିଷ୍ଠା ପ୍ରେମ ମୋତେ ମୁଗ୍ଧ କରିଛି। ଜୀବନ୍ତ ଶରୀର ଧରି କେହି ମୃତ୍ୟୁଲୋକକୁ ଯାଇପାରିବ ନାହିଁ, ଏଣୁ ତୁମେ ସତ୍ୟବାନଙ୍କ ସହିତ ଅଧିକ ବାଟ ଯାଇପାରିବ ନାହିଁ। ତଥାପି ତୁମର ସତୀତ୍ୱରେ ମୁଗ୍ଧ ହୋଇ ମୁଁ ତୁମକୁ ଆଉ ମାତ୍ର ଗୋଟିଏ ବର ପ୍ରଦାନ କରିବି। ତୁମେ ସତ୍ୟବାନଙ୍କ ଜୀବନ ଛଡ଼ା ଏହି ଶେଷ ବରଟିକୁ ମାଗିନିଅ ଓ ଫେରିଯାଅ। ତତ୍କ୍ଷଣାତ୍ ବୁଦ୍ଧିମତାର ପରିଚୟ ଦେଇ ସାବିତ୍ରୀ କହିଲେ, ହେ ମହାତ୍ମା, ନିଃସନ୍ତାନ ହୋଇ ବଞ୍ଚିବି କିପରି, ଏଣୁ ମୋତେ ସତପୁତ୍ରର ଜନନୀ ହେବା ପାଇଁ ବରଟି ଦିଅନ୍ତୁ। ଯମରାଜ ତୁମର ଇଚ୍ଛା ପୂରଣ ହେଉ କହି ଆଗକୁ ଚାଲିଲେ। ସାବିତ୍ରୀ ପୁଣି ତାଙ୍କ ପଶ୍ଚାତ୍ତାପନ କଲେ, ଏଥର ପୁଣି କାହିଁକି ମୋ ପଛରେ ଆସୁଛ, ଯମ ପଚାରିଲେ। ସାବିତ୍ରୀ କହିଲେ, ହେ ପ୍ରଭୁ, ଜଣେ ସତୀନାରୀ ହୋଇ ସ୍ୱାମୀଙ୍କ ବିନା ମୁଁ କିପରି ଶତପୁତ୍ରର ଜନନୀ ହେବି। ଯମରାଜ ମହାସତୀ ସାବିତ୍ରୀଙ୍କ ଯୁକ୍ତିରେ ପରାସ୍ତ ହୋଇ ଓ ତାଙ୍କର ପତିଭକ୍ତିରେ ମୁଗ୍ଧ ହୋଇ ଉଭୟଙ୍କ ଶତପୁତ୍ରର ଜନକ ଜନନୀ ହେବା ସହିତ ଶତବର୍ଷର ପରମାୟୁ ପ୍ରଦାନ କରି ମର୍ତ୍ୟଲୋକରେ ଯଶଖ୍ୟାତି ଭୋଗ କରନ୍ତୁ ବୋଲି କହି ଅନ୍ତର୍ଦ୍ଧାନ ହୋଇଗଲେ। ଯମରାଜଙ୍କ ବରରେ ସତ୍ୟବାନ ଜୀବନକୁ ଫେରି ପାଇବା ସହିତ ସାବିତ୍ରୀ ପିତା, ମାତା, ଶାଶୁ, ଶ୍ୱଶୁର, ସ୍ୱାମୀଙ୍କୁ ନେଇ ଏକ ସାତ୍ୱିକ ଜୀବନ ଯାପନ କଲେ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତର ବିଧି ଏ ବିଷୟରେ। ଏହିପରି ଆଖ୍ୟାୟିକା ମହାଭାରତର ବନପର୍ବ 293-299 ଅଧ୍ୟାୟ ସ୍କନ୍ଦ ପୁରାଣର ନବମ ସ୍କନ୍ଧ ଦେବୀ ଭାଗବତ ଇତ୍ୟାଦିରେ ବର୍ଣ୍ଣିତ ହୋଇଛି। ସାବିତ୍ରୀ ବ୍ରତର ପୂଜିତା ସାବିତ୍ରୀ କିଏ? ସତ୍ୟବାନଙ୍କ ପତ୍ନୀ ସାବିତ୍ରୀ ଅଥବା ବ୍ରହ୍ମାଙ୍କ ପତ୍ନୀ ଦେବୀ ସାବିତ୍ରୀ। ପୁରୋହିତ କର୍ମକାଣ୍ଡର ଚତୁର୍ଥ ଖଣ୍ଡରେ ସାବିତ୍ରୀ ବ୍ରତର ଆରାଧ୍ୟ ଦେବୀ ସାବିତ୍ରୀ କୁହାଯାଉଥିଲା ବେଳେ ସାବିତ୍ରୀ ବ୍ରତ କଥା ଅନୁସାରେ ସାବିତ୍ରୀ ବ୍ରତର ପୂଜିତ ଦେବତା ହେଉଛନ୍ତି ଲକ୍ଷ୍ମୀନାରାୟଣ। ଏହି ବ୍ରତରେ ଲକ୍ଷ୍ମୀନାରାୟଣଙ୍କ ସହିତ ସାବିତ୍ରୀ, ସତ୍ୟବାନ, ଯମଦେବତା ଇତ୍ୟାଦିଙ୍କ ମୂର୍ତ୍ତି ଓ ପୂଜା କରାଯାଏ। ନେଇଯିବା ଏକ ସଙ୍ଗୀତମୟ ବିରତି, ଆଗକୁ ଏହି ବିଷୟରେ ଆହୁରି କିଛି ଜାଣିବା।

ସାବିତ୍ରୀ ବ୍ରତରେ ଏକ ବଟଶାଖାକୁ ସ୍ନାନ କରାଇ ତୁଳସୀ ଚଉରା ମୂଳରେ ସ୍ଥାପନ କରି ବ୍ରତକରଣୀ ସ୍ତୁତି କରନ୍ତି। ଓଂ ବଟେଶ ବୃକ୍ଷନାଥ ସ୍ୱଂଖ୍ୟାତ ହରିହରାତ୍ମକ ଭବତୁ ତତ୍ପ୍ରସାଦୀନ ବ୍ରତ ହିଁ ସଫଳଂ ମମ। ବଟବୃକ୍ଷ ପୂଜା ପରି ଦେବୀ ସାବିତ୍ରୀଙ୍କୁ ଧ୍ୟାନ କରି କୁହାଯାଏ, ଓଂ ଦେବାସୁର ମନୁଷ୍ୟାଣଂ ପୂଜନୀୟ ବିଧାନତଃ ଅବୈଧ ବ୍ୟଞ୍ଚ ସୌଭାଗ୍ୟ ଦେହିତ୍ୱଂ ମମ ସୁବ୍ରତେ। ଏହି ସାବିତ୍ରୀ ବ୍ରତରେ ଶିଳପୁଆକୁ ପଞ୍ଚାମୃତରେ ସ୍ନାନ କରାଇ

ସାବିତ୍ରୀ ଦେବୀ ରୂପେ ପୂଜା କରାଯାଏ। ଅନ୍ୟତ୍ର ଶିଳରେ ବଟାହଳଦୀରେ ସାବିତ୍ରୀ ସତ୍ୟବାନଙ୍କ ମୂର୍ତ୍ତି ଅଙ୍କନ କରି ପୂଜା କରାଯାଏ। ପୁନଶ୍ଚ କେତେକ ସ୍ଥାନରେ କାଠରେ ତିଆରି ସାବିତ୍ରୀ ସତ୍ୟବାନ ଯମରାଜ ଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତିକୁ ପ୍ରଶସ୍ତ ତାମ୍ର କାଂସ ଅଥବା ପିତ୍ତଳ ପାତ୍ରରେ ରଖି ମଝିରେ ସଧବାର ସନ୍ତକ ଶଙ୍ଖା ସିନ୍ଦୁର ଅଳତା ଚୁଡ଼ି ଶାଢ଼ୀ ଇତ୍ୟାଦି ରଖି ପୂଜା କରାଯାଏ। ଏହି ବ୍ରତରେ 14 ପ୍ରକାର ଫୁଲ ଫଳ 14 ଗଣ୍ଠି ବିଶିଷ୍ଟ ବ୍ରତସୂତ୍ର ଇତ୍ୟାଦି ଦେବତାଙ୍କୁ ଉତ୍ସର୍ଗ କରାଯାଏ। ଶାଶୁ ଶ୍ୱଶୁର ସ୍ୱାମୀଙ୍କୁ ନୂତନ ବସ୍ତ୍ର ଦେଇ ପୂଜା କରିବାର ବିଧି ମଧ୍ୟ ପ୍ରଚଳିତ। ସିଦ୍ଧ ଅନ୍ନ ବ୍ୟଞ୍ଜନ ଇତ୍ୟାଦି ଉକ୍ତ ବ୍ରତରେ ନିଷିଦ୍ଧ। ଲକ୍ଷ୍ମୀନାରାୟଣଙ୍କ ନିକଟରେ ନିର୍ଜଳ ଉପବାସ ରହି ପତିବ୍ରତା ନାରୀ ତାହାର ସ୍ୱାମୀର ଦୀର୍ଘାୟୁ କାମନା କରି ଅହିସୁଲକ୍ଷଣୀ ହୋଇ ରହିବାର ପ୍ରାର୍ଥନା କରେ। ବ୍ରତ ପୂଜା ଶେଷରେ ବ୍ରତସୂତ୍ର ଧାରଣ କରି ବ୍ରତକଥା ଶ୍ରବଣ କରେ ଓ ସ୍ୱାମୀଙ୍କୁ ପଦଧୌତ କରି ଦୁର୍ବାକ୍ଷତରେ ବନ୍ଦାପନ କରେ। ଏହି ସାବିତ୍ରୀ ବ୍ରତର ମୂଳ କଥା ମହାଭାରତରେ ମାର୍କଣ୍ଡେୟ ମୁନି ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଥିବାର ଦେଖାଯାଏ। ସେହିପରି ଅନ୍ୟତଃ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ବ୍ରତକଥା ଶ୍ରବଣ କରାଇଥିଲେ ବୋଲି ଉଲ୍ଲେଖ ଅଛି। ସଧବ ନାରୀମାନଙ୍କ ମଧ୍ୟରେ ନିଷ୍ଠା ଓ ପତିଭକ୍ତି ପ୍ରକାଶ କରିବା ସହିତ ସୁସଂହତ ସାମାଜିକ ପରମ୍ପରାର ଆଦର୍ଶ ଗୃହ ପ୍ରତିଷ୍ଠା ହେଲା ଏହି ବ୍ରତର ଉଦ୍ଦେଶ୍ୟ। ମାର୍କଣ୍ଡେୟ ମୁନି ବ୍ରତକଥା କହିସାରି ଯୁଧିଷ୍ଠିରଙ୍କୁ କହିଥିଲେ, ସାବିତ୍ରୀ ପ୍ରୟ ଏହି ଦ୍ରୌପଦୀ ତୁମ୍ଭଙ୍କୁ ବିପଦରୁ ରକ୍ଷା କରିବେ।

0: ସବୁ ଦିନରେ ସବୁ ଯୁଗରେ ପତି ପୂଜାର ମହତ୍ଵ ରହିଆସିଛି। ପତି ଇହକାଳ ପରକାଳର ଦେବତା। ପତିଯୁକ୍ତ ନାଁରେ ସ୍ତ୍ରୀ ସମ୍ପନ୍ନ ମନସ୍ୱିନୀ, ପୁରାଣର ଅନସୂୟା, ସୀତା, ସାବିତ୍ରୀ, ପାଞ୍ଚାଳୀ ଇତ୍ୟାଦି ନାରୀମାନେ ଆଦର୍ଶନୀୟା। ମାତା ସାବିତ୍ରୀଙ୍କ ଆଶୀର୍ବାଦରୁ ସାବିତ୍ରୀଙ୍କ ଜନ୍ମ। ଦ୍ୱିତୀୟରେ ସ୍ୱଭକ୍ତି ପ୍ରଗାଢ଼ ସତୀତ୍ୱ ବଳରେ ସାଧ୍ୱୀ ସାବିତ୍ରୀ ଯମମୁଖରୁ ପତିଙ୍କୁ ଫେରାଇ ଆଣିବା ଓ ଶେଷରେ ଜଗତର ପାଳକ ଆଦର୍ଶଦେବ ଦମ୍ପତି ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା ଦ୍ୱାରା ଚିର ସଧବା ରହି ଅନାୟମ ସୁଖ ଦାମ୍ପତ୍ୟ ଜୀବନ ଯାପନ ଉଦ୍ଦେଶ୍ୟରେ ଏହି ବ୍ରତ ପାଳନୀୟ। ପରିବେଶ ସଚେତନତା ଦୃଷ୍ଟିରୁ ସାବିତ୍ରୀ ବ୍ରତର ମହତ୍ଵ ବେଶ ଗୁରୁତ୍ୱପୂର୍ଣ୍ଣ। ସାବିତ୍ରୀ ବ୍ରତରେ ବ୍ୟବହୃତ ବିଭିନ୍ନ ପ୍ରକାର ଫଳ, ପୁଷ୍ପାଦି, ବୃକ୍ଷ ସମ୍ପଦ ପ୍ରତି ଭକ୍ତି ଓ ଶ୍ରଦ୍ଧା, ଶୀଳ ଶୀଳପୁଆ ପୂଜା, ପାହାଡ଼ ପର୍ବତ, ବଣ ଜଙ୍ଗଲର ସଂରକ୍ଷଣ ପ୍ରତି ସଚେତନତାର ଦ୍ୟୋତକ। ଏତଦ୍ବ୍ୟତୀତ ସାବିତ୍ରୀ ବ୍ରତ ଭାରତୀୟ ଧର୍ମ, ସଂସ୍କୃତି ଓ ନାରୀର ସତୀତ୍ୱରେ ପରାକାଷ୍ଠାର ଏକ ଜ୍ୱଳନ୍ତ ନିଦର୍ଶନ କହିଲେ ଅତ୍ୟୁକ୍ତି ହେବ ନାହିଁ।
1: नमस्कार, मैं हूं कैलाश खेर और आकाशवाणी के सभी श्रोताओं को मेरा बारंबार प्रणाम। और भारत की सेना को समर्पित ये मेरा गीत भारतीय सेना, जो तीनों सेनाओं को समर्पित है, हर देशवासी को समर्पित है तथा भारत के हर सैनिक को समर्पित है, पैरामिलिट्री के अर्धसैनिक बलों के हर सैनिक को समर्पित है, रक्षा मंत्रालय से लेकर देश के एक एक नागरिक को ये गीत समर्पित है। हमारे देश की भावनाओं के अनुरूप हमारी भारत की सेनाओं के गौरव का गान और स्तुति ही यह गीत है। रग रग में जोश भर देने वाला यह गीत हमारे हर भारतीय को समर्पित करता हूं। मैं हूं आपका कैलाश खेर।
2: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारतीय सेना।

ଆସନ୍ତୁ ଜାଣିବା ଆଜିର ତାପମାତ୍ରାକୁ ନେଇ। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଭବାନୀପାଟଣ ସହରର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 38 ଡିଗ୍ରୀ ସେଲସିୟସ୍ ରହିଛି।

ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନ ହେତୁ ପାଗ ଅନୁକୂଳ ରହିଛି। ପାଣିପାଗରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ।

ସମୟ ବଡ଼ବଳବା ସମୟ ସ୍ରୋତରେ ଆମେ ସମସ୍ତେ ବନ୍ଧା ଖୋଲା ଝରକା କାର୍ଯ୍ୟକ୍ରମର ନିର୍ଦ୍ଧାରିତ ସମୟ ସହିତ ଆମକୁ କାର୍ଯ୍ୟକ୍ରମଟିକୁ ବିରାମ ଦେବାକୁ ପଡ଼ିବ। ଆଗକୁ ଅଗ୍ରସର ହେବାର ଅନୁମତି ମଧ୍ୟ ନାହିଁ। ହେଲେ ଶ୍ରୋତା

ଆପଣଙ୍କ ଏହି ପ୍ରିୟ କାର୍ଯ୍ୟକ୍ରମ ଖୋଲା ଝରକା ସମ୍ପର୍କିତ ମତାମତ ନିଶ୍ଚୟ ପତ୍ର ମାଧ୍ୟମରେ ଜଣାଇବି। ଆମକୁ ଚିଠି ଲେଖିବାର ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ମତାମତ ଦେଇପାରିବି। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଏହି ପଦକ କଥା କହିବି, ଯିଏ କି ବି ଉଦ୍ଧତ ପରି ବେଶ ତିଆରି କରେ ନାହିଁ, ଅନ୍ୟ ଆଗରେ ନିଜର ପରାକ୍ରମକୁ ଦେଖାଏ ନାହିଁ।

ଶେଷହେଲା ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଦିନ 12ଟାରେ ଶୁଣିବେ ଲୋକଗୀତ କ୍ରମରେ ଘୁମରା ଗୀତ, ପରିବେଷଣ କରିବେ ମାର୍କଣ୍ଡ ନାୟକ ଏବଂ ସାଥୀ। 12:30 ରହିଛି ସୁଗମ ସଙ୍ଗୀତ, ଶିଳ୍ପୀ ଜ୍ୟୋତିର୍ମୟୀ ଚୌଧୁରୀ, ଗଗନ ବିହାରୀ ସ୍ୱାଇଁ, ତୀର୍ଥାନନ୍ଦ ମହାନ୍ତି ଏବଂ ରଶ୍ମି କାନୁନଙ୍କୁ। ଚାଷର କଥା ଦିନ 1:10 ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପା ଶୁଣିବେ ଦିନ 1:20। କେତୋଟି ହିନ୍ଦୀ କଥା ଚିତ୍ରାଳ ଗୀତ ଶୁଣିବେ ଦିନ 2:45। ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଚଳିତ ଅଧିବେଶନକୁ ଏଠି ଶେଷ କରୁଛୁ, ଆମର ପରବର୍ତ୍ତୀ ଅଧିବେଶନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ଆରମ୍ଭ କରିବୁ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗା ହର୍ଜ୍‌ରେ। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ସମୟ 12:00। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ଲୋକଗୀତ କ୍ରମରେ ଘୁମୁରା ଗୀତ। ପରିବେଷଣ କରିଛନ୍ତି ମାର୍କଣ୍ଡ ନାୟକ ଏବଂ ସାଥୀ।

ଶୁଣୁଥିଲେ ଲୋକଗୀତ କ୍ରମରେ ଘୁମୁରା ଗୀତ ପରିବେଷଣ କରିଥିଲେ ମାର୍କଣ୍ଡ ନାୟକ ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ପ୍ରୀତିନନ୍ଦା ରାଉତରାୟ, ଗୀତ ରଚନା ଅଲେଖ ଚନ୍ଦ୍ର ବିଶ୍ୱାଳ।

0: आकाशवाणी एट 90।
1: ଏଥର ଗୀତିକାର ମୀନାକ୍ଷୀ ଦେବୀଙ୍କ ଆଉ ଏକ ରଚନାରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଗଗନ ବିହାରୀ ସ୍ୱାଇଁ ଏବଂ ଜ୍ୟୋତିର୍ମୟୀ ଚୌଧୁରୀ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ ଗୋଟାଏ। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣୁଥିଲେ ସମ୍ବାଦ ରିଲେକରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା।
1: ଆମର୍ ଚାରିଆଡ଼େ ଥିବାର୍ ପାନ୍ ପବନ ଗଛ ପତର ପାହାଡ଼ ପର୍ବତ ଗାଈ ଗୋରୁ ଚେରେ ଚୁରୁଗୁନ୍ ଛେଲ୍ ମେଢ଼ା ମୁନୁଷ ଇ ସବୁକେ ନେଇକରି ପରିବେଶ ବୋଲି କହେସନ୍। ଇମାନଙ୍କର ବିନା ଆମେ ବଞ୍ଚି ନେଇପାରୁ, ହେଥିର୍ଲାଗି ପରିବେଶର ସୁରକ୍ଷା କର।

0: ସୁପ୍ରେନେ ବି ପଡ଼ୁଛେ। ଆରୁ ପରିବେଶ ଯଦି ଖରାପ ହେଲା ବେଲେ ଆମର ଦେହି ପାଗ ବି ଖରାପ ହି ବସ୍ବା। ଏ ସମସ୍ୟାର ସମାଧାନ ହେଲା ପରିବେଶକେ ନୁକସାନ ନେଇ କରୁଥିବା କୀଟନାଶକ ଔଷଧ ବ୍ୟବହାର। ଆର୍ ଗୋଟେ କଥା, ଏ ରାସାୟନିକ କୀଟନାଶକ ଔଷଧ ମାନେ ବି ଖୁବ୍ ଦାମ, ଆରୁ ଇତାକେ ବ୍ୟବହାର କଲାବେଲ୍କେ ଅଧିକ ପରିଶ୍ରମ ବି ପଡ଼୍ସି। ଆଜି ଆମେ ଏନ୍ତା କେତେଟା ଉପାୟ ବିଷୟରେ ଜାନ୍ମା ଯେନ୍ଟା କଲେ ପରିବେଶର ନୁକସାନ ବି ନେଇହି। ଗୋଟେ କେଜି ବେଲ୍ ପତର୍କେ ଚୁପି କରି 10 ଲିଟର ନ କୁସୁମ ପାଣିନେ 2 ଘଣ୍ଟା ତକ ବୁତରେଇ ଦେମା। ତେନ୍କେ ଛାନି କରି ପତର୍ନେ ଫସଲ ଉପରେ ନେ ଝିଟି ଝିଟି ଦେଲେ ମହିଷା ରୋଗ ଠାନୁ ଫସଲକେ ଆମେ ବଞ୍ଚେଇ ପାର୍ମା। ଆର୍ ଗୋଟେ ଉପାୟ ହେଲା, ଗୋଟେ କେଜି ସଢା ଗୋବରକେ 10 ଲିଟର ପାଣିଥି ଭଲ୍ କରି ଗୁଲି ଦେଇ କରି ଛାନି ଦେମା, ଆରୁ ତାକେ ପତର୍ନେ ଫସଲ ଉପରେ ନେ ଝିଟିଲେ ପତରପୁଡ଼ା ରୋଗ ଠାନୁ ରକ୍ଷା କରିପାର୍ମା। ତେଲ ବାହାରୁଥିବାର ଫସଲ ଯେନ୍ତାକି ସୋର୍ଷୋ, ସୂର୍ଯ୍ୟମୁଖୀ, ମୁଫୁଲି, ରାଏସ୍, ମନକର୍ସନେ ଭିରେଇ କରି ଗେଣ୍ଡୁ ଗଛ ଲଗାଲେ ସୂତ୍ରଜୀବୀ ଯେନ୍ଟାକି ଆମେ ନିମାଟୋଡ଼ ବୋଲି ବି କହେସୁଁ, ସେ ତାର ପ୍ରକୋପନୁ ଆମେ ଫସଲକେ ରକ୍ଷା କରିପାର୍ମା। ଜମିନେ କମ୍ପୋଷ୍ଟ ଖତ, ସବୁଜ ସାର ଆରୁ ପେରୁଆ ବ୍ୟବହାର କଲେ ସବୁ ପ୍ରକାରର ଝାଲାରୁ କମିଯାଏସି। ପତରକୁ ବି ଚାଷ ଭିତରେ ନେ ଆମେ ଯଦି ପାତଲଘଣ୍ଟା ଗଛ ଲଗାମା କୁବିର ପତରକଣା କିରା ନେ ଲାଗେ ନା। ଆର୍ ଗୋଟେ ମଜା କଥା ହେଲା, ସୁଷମ ସାର ଦେଲେ ବି ଫସଲ ନେ ଲାଗୁଥିବାର ଖୁବ୍ ଗୁଡ଼ା ରୋଗ ପୋକକେ ଆମେ କମେଇ ପାର୍ମା। ମାତ୍ର ଗୋଟେ କଥା ଜାଣି ରଖମା ଯେ ଜବଖିଆ ଜାନ ସାର ଜହ ବ୍ୟବହାର କଲେ ବି ରୋଗ ପୋକ ବେଶୀ ଲାଗିଥିସି। ପଟାସ ସାର ଗଛର ରୋଗ ସହବାର ଶକ୍ତିକେ ବଢ଼େଇଥିସି। ହେଥିର୍ ଲାଗି ସାର ଦେଲା ବେଲ୍କେ ଆମେ ଠିକ୍ ହିପାସେ ଠିକ୍ ମାପଟ ସାର ଦେବାର କଥା। ଏବେ ଆମେ ଜାନ୍ମା ଲେସୁନ ଆର ମରିଚନୁ କେନ୍ତା କରି ପୋକ ମରା ଔଷଧ ବନାମା। ଅଧା କେଜି ଚୋପା ଛଡ଼ା ଲେସୁନକେ ବାଟି ଦେଇକରି କିରାସିନ୍ରେ ବୁଡ଼େଇ କରି ରଖମା, ତେନ୍କେ ଛାନି ଦେମା। 50 ଗ୍ରାମ ରାଗ ମରିଚକେ ବାଟି କରି 1 ଲିଟର ପାଣିସନେ ଗୁଲି କରି ଛାନି ଦେମା, ଆରୁ ଇତାର ସନେ 100 ଗ୍ରାମ କପଡ଼ା କଚା ପାଉଡର୍କେ ମିଶେଇ ଦେମା। ଏ ସବୁଯାକକେ ଗୋଟେ ଠାନେ ଛାନି ଦେଇକରି ସକାଲୋଲି ଫସଲନେ ସ୍ପ୍ରେ କରିଦେମା। ଏନ୍ତା କଲେ କାନ୍ଦୁଲାରୁ ନାଗଚନାର ମଞ୍ଜି କଣା କରୁଥିବାର କିରା, କପାର ଫଲବିନ୍ଧା କିରା, ବିନ୍ସର ଯେଉଁ ପୋକ ମନକର ଲାଗି ଏଇଟା ବଢ଼ିଆ କାମ ଦେସି। ଆମର ବାୟର ମନକେ ବି ଆମେ ଖୁବ୍ ବୁଡ଼ା ଶାଗ ଡାଲ କରିଥିସୁଁ। ମାତ୍ର ଇଥିନେ ଝାଡ଼ ଝୁରାମାନେ ଜହ ହେଇକରି ଗଛ ମନକେ ଚେପେଇ ଆନ୍ସନ୍, ଆରୁ ତାର ଖାଦ୍କେ ଖାଇ ପକାସନ୍, ଯାଥିଲାଗି ଗଛମାନେ ଭଲ୍ କରି ବଢ଼ି ନେଇ ପାରନା। ହେଥିଲାଗି ତ ଆମକେ ଚାଷକେ ଝାଡ଼ ଠାନୁ ବଞ୍ଚେଇବାକେ ପଡ଼୍ବା। ତାର୍ ଲାଗି ଖୁବ୍ ଗୁଡ଼ା ଉପାୟମାନେ ଅଛେ। ପ୍ରଥମ କଥା ହେଲା, ଖରାଦିନେ ବାୟରକେ ଭଲ୍ କରି ଚଷିଦେମା। ଜମିନେ ଯେତ୍କି ବିହନ ଲଗାବାର କଥା ସେତ୍କି ଲଗେଇ କରି ଦରକାର ହିପାସେ ଗଛ ରଖିଲେ ଝାଡ଼ମାନେ ଜହ ନେଇ ହିଅନା। ଆମେ ଯେନ୍ ସବୁ କଥାମାନେ ଜାଣିଲୁ ତାକେ ଚାଷବାସନେ ଲଗାମା ବେଲେ ଫସଲ ଜହ ହେବାର ସନେ ଆମର ପରିବେଶ ବି ବିଷାନ ହେବାନୁ ବଞ୍ଚିଯିବା।
1: ଶୁଣୁଥିଲେ କୃଷି ସୂଚନା କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ। ତା ପୂର୍ବରୁ କିଛି ବିଜ୍ଞାପନ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: पॉडकास्ट और वायरल रील्स के शोर में सोचो असली ओजी कौन है। बॉस

ପବିତ୍ର ସାବିତ୍ରୀ ଉଆଁସର ଅନେକ ଅନେକ ଶୁଭେଚ୍ଛା ଆରୁ ଶୁଭକାମନା ଜଣାଇ ଆରମ୍ଭ କରୁଛେ ଶକ୍ତିରୂପା କାର୍ଯ୍ୟକ୍ରମ। ଆପଣମାନଙ୍କ ସାନେ ମୁଇଁ ଅଛେ ସଂଘମିତ୍ରା ଦାସ, ଜୁହାର।

ସାବିତ୍ରୀ ଭାରତୀୟ ପୌରାଣିକ ଇତିହାସରେ ଜଣେ ଅଦ୍ୱିତୀୟ ଆରୁ ଆଦର୍ଶ ନାରୀର ପ୍ରତୀକ ଭାବେ ପରିଚିତ। ତାଙ୍କର ଜୀବନ କାହାଣୀ କେବଳ ଗୋଟିଏ ପୌରାଣିକ ଗାଥା ନେଇସେ, ବରଂ ନାରୀର ଶକ୍ତି, ତ୍ୟାଗ, ଧୈର୍ଯ୍ୟ, ସତୀତ୍ୱ ଆରୁ ସ୍ୱାମୀ ପ୍ରତି ଅତୁଟ ଭକ୍ତିର ଗୋଟିଏ ଅମର ଉଦାହରଣ। ସାବିତ୍ରୀଙ୍କ ପତି ପରକାଷ୍ଠା କଥାଟା ଶୁଣିଲେ ଆମର ମନରେ ଏନ୍ତା ଜଣେ ନାରୀର ଚିତ୍ର ଭାସି ଉଠସି ଯେ, ଯିଏ ନିଜର ପତି ପ୍ରେମ ଆରୁ ଦୃଢ଼ ସଂକଳ୍ପ ଦ୍ୱାରା ମୃତ୍ୟୁକୁ ବି ପରାଜିତ କରିଥିଲେ। ସେଥିର୍ଲାଗି ସାବିତ୍ରୀଙ୍କ ନାମ ଯୁଗେ ଯୁଗେ ସମ୍ମାନ ଆରୁ ଶ୍ରଦ୍ଧାର ସହ ସ୍ମରଣ କରାଯାଇସି। ସାବିତ୍ରୀ ଛୋଟ ବେଲୁ ଅତ୍ୟନ୍ତ ବୁଦ୍ଧିମତୀ, ସୁନ୍ଦରୀ, ଶାନ୍ତ ଆରୁ ଗୁଣବତୀ ଥିଲେ। ତାଙ୍କର ସୁନ୍ଦର ଆରୁ ଜ୍ଞାନର ଚର୍ଚ୍ଚା ଦୂର ଦୂରକେ ପ୍ରସାରିତ ହେଉଥିଲା। ସେ ରାଜକୁମାରୀ ହୋଇଥିଲେ ବି ଅହଙ୍କାରନୁ ଦୂରରେ ଥିଲେ। ସବୁବେଳେ ସରଳ ଆରୁ ସଂସ୍କାରୀ ଜୀବନକେ ମୂଲ୍ୟ ଦେଉଥିଲେ। ସାବିତ୍ରୀଙ୍କ କାହାଣୀ ଭାରତୀୟ ସଂସ୍କୃତିରେ ନାରୀର ଶକ୍ତି ଆରୁ ସତୀତ୍ୱର ଅମର ପ୍ରତୀକ। ସେ ପ୍ରମାଣ କରିଥିଲେ ଯେ ସତ୍ୟ, ପ୍ରେମ ଆରୁ ଅତୁଟ ବିଶ୍ୱାସ ଥିଲେ ଜୀବନର ସବୁଠାରୁ ବଡ଼ ସଙ୍କଟକେ ବି ଜୟ କରାଯାଇପାରେ। ସାବିତ୍ରୀ କେବଳ ଜଣେ ପତିବ୍ରତା ନାରୀ ନେଇ ସେ ଧୈର୍ଯ୍ୟ, ସାହସ, ବୁଦ୍ଧି ଆରୁ ଆତ୍ମବିଶ୍ୱାସର ଜୀବନ୍ତ ଉଦାହରଣ। ଆଜି ବି ଭାରତର ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ବହୁତ ଭକ୍ତି ଆରୁ ଶ୍ରଦ୍ଧାର ସନେ ପାଳନ କରାଯାଇସି। ବିବାହିତ ନାରୀମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ ଆରୁ ସୁଖମୟ ଜୀବନ ଲାଗି ଉପବାସ ରଖି ସାବିତ୍ରୀଙ୍କ ଆରାଧନା କରାଯାଏ।

ଆସିଛି। ଓଡ଼ିଶାରେ ଏହି ବ୍ରତର ବିଶେଷ ମହତ୍ତ୍ୱ ରହିଛେ। ଏହା କେବଳ ଗୋଟିଏ ଧାର୍ମିକ ପରମ୍ପରା ନାହିଁ, ସେ ବରଂ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ, ପ୍ରେମ ଆରୁ ପରସ୍ପର ନିଷ୍ଠାର ପ୍ରତୀକ।

ସାବିତ୍ରୀଙ୍କ ପତି ପରକାଷ୍ଠା ଆମକେ ଶିଖାସି ଯେ ସତ୍ୟ ପ୍ରେମ କେବେ ଦୁର୍ବଳ ନାଇଁ ହୁଏ। ଧୈର୍ଯ୍ୟ ନିଷ୍ଠା ଆରୁ ଆତ୍ମବିଶ୍ୱାସ ଥିଲେ ଜୀବନରେ ସମସ୍ତ ବାଧାକେ ଅତିକ୍ରମ କରାଯାଇପାରସି। ସାବିତ୍ରୀଙ୍କ ଜୀବନ ନାରୀ ଜାତି କାଜେ ଗୋଟେ ଅନନ୍ୟ ପ୍ରେରଣା ଆରୁ ତାଙ୍କର ଚରିତ୍ର ସବୁବେଳେ ଅମର ହେଇକରି ରହିବା। ଏବେ ଆସନ୍ ଶୁନ୍ମା ଗୋଟେ।

ଜେଠ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ସାବିତ୍ରୀ ବ୍ରତ କିମ୍ବା ସାବିତ୍ରୀ ଉଆଁସ ପାଳନ କରସୁଁ। ଇ ବ୍ରତ ସବୁ ବିହା ହେଲା ସ୍ତ୍ରୀ ଲୋକମାନେ ମନାସନ୍। ଉଆଁସରେ ଯମରାଜାକେ ପୂଜା ଅର୍ଚ୍ଚନା କରିକିନା ସାବିତ୍ରୀ ପୁରାଣ ପଢ଼ା ଯାଇସି ଆରୁ ସାବିତ୍ରୀ ଦେବୀଙ୍କର ପୂଜା ହେସି। ଇ ସାବିତ୍ରୀ ବ୍ରତ ମୁଖ୍ୟତଃ ନାରୀମାନେ ଧନଲାଭ ପୁତ୍ରଲାଭ ଆରୁ ନିଜର ସ୍ୱାମୀର ଦୀର୍ଘାୟୁ କାମନା କରିକିନା ସୌଭାଗ୍ୟବତୀ ହେବାର୍ ଲାଗି ପାଳନ କରସନ୍। ସବୁ ନାରୀମାନଙ୍କର ବାପା ଘରୁ ସାବିତ୍ରୀ ଭାର ଆଇସି ଆରୁ ତାହାକେ ହିଁ ସେମାନେ ପୂଜା କରସନ୍। ଇ ବ୍ରତ ଭାରତର ଓଡ଼ିଶା ବିହାର ଉତ୍ତରପ୍ରଦେଶ ଆଉ ନେପାଳରେ ମନା ଯାଇସି। ସାବିତ୍ରୀ ଓ ସତ୍ୟବାନ ଉପଖ୍ୟାନକେ ନେଇକିନା ଆମର ଦେଶରେ ବହୁତ ନାଟକ କାବ୍ୟ କବିତା ଆରୁ ଉପନ୍ୟାସ ଲେଖା ଯାଇଛି। ସାବିତ୍ରୀ ଯୁଗେ ଯୁଗେ ଭାରତୀୟ ନାରୀମାନଙ୍କର ପାଇଁ ଆଦର୍ଶ ଦୀପ ଶିଖାଏ। ସାବିତ୍ରୀ ବ୍ରତ ଆମେ କାଁ କାଜେ କରସୁଁ। ସାବିତ୍ରୀ ବ୍ରତର ପୌରାଣିକ କଥା ମହାଭାରତରେ ବନପରବରେ ଲେଖା ହେଇଛି। ଇ କଥା ହିସାବରେ ଯାହା ଅଛେ କି ଯେ ମଦ୍ର ଦେଶର ରଜା ଅଶ୍ୱପତିଙ୍କର ଟୁକିଲ ଥିଲେ ସାବିତ୍ରୀ। ସେ ବହୁତ ସୁନ୍ଦରୀ ଆରୁ ଗୁଣ ଚଲନ ଭଲ ଥାଇକିନା ସୁତର ଟୁକେଲଟେ ଥିଲେ। ନିଜର ଲାଗି ବର ବାଛବାର ବେଲକେ ସେ ସାଲୁ ଦେଶର ରାଜକୁମାର ସତ୍ୟବାନକେ ବାଛିଥିଲେ। ସତ୍ୟବାନ ଜଙ୍ଗଲରେ ତାଙ୍କର ଅନ୍ଧ ମା ବୁଆ ସଙ୍ଗେ ରହୁଥିଲେ। ଦେବର୍ଷି ନାରଦ ରଜା ଅଶ୍ୱପତିକେ ଆଗରୁ କହିଦେଇଥିଲେ ନା ଯେ ସତ୍ୟବାନର ଆୟୁଷ କମ୍, ସେ ବେଶୀ ଦିନ ନାଇଁ ବଞ୍ଚେ। ବିହାରର ଠିକ ଗୋଟେ ବରଷ ପରେ ତାର ମରଣ ହେବ। କିନ୍ତୁ ସାବିତ୍ରୀ ନିଜର ନିଷ୍ପତ୍ତିରେ ଅଟଲ ରହିଥିଲେ ଆରୁ ସତ୍ୟବାନକେ ବିହା ହେଇଥିଲେ। ସତ୍ୟବାନର ମରବାର ଦିନ ସାବିତ୍ରୀ ନିର୍ଜଳା ଉପାସ ରହିକିନା ପୂଜା ପାଠ କରିଥିଲେ। ସେତେବେଳେ ଯମରାଜା ସତ୍ୟବାନର ଜୀବନ ନେବାକେ ଆସିଲେ ସାବିତ୍ରୀ ତାଙ୍କର ପଛେ ପଛେ ଚାଲିଲେ। ସାବିତ୍ରୀ ଇ ପତିଭକ୍ତି ଆଉ ତାର ବୁଦ୍ଧିରେ ଖୁସି ହେଇକିନା ଯମରାଜା କହିଲେ ତୁଇ ମୋତେ ତିନିଟା ବର ମାଗ, ମୁଇଁ ସେଟା ପୁରା କରିବି। ସାବିତ୍ରୀ ପହିଲା ନିଜର ଶ୍ୱଶୁରର ଆଙ୍କ ଦିଶୁ ବୋଲିକରି ମାଗିଲେ। ଦୁଇ ନମ୍ବରରେ ବର ହିସାବରେ ସେ ତାଙ୍କର ଶ୍ୱଶୁରର ରାଇଜ ଦେବାର ଲାଗି କହିଲେ। ତୃତୀୟରେ ଆରୁ ଶେଷରେ ନିଜର ଲାଗି ଶହେଟା ପିଲାର ମା ହେବାର ଲାଗି ମାଗିଥିଲେ। ଯମରାଜା ତଥାସ୍ତୁ କହିଲା ପରେ ସାବିତ୍ରୀ କହିଲେ ଯେ ହେ ଭଗବାନ, ମୁଇଁ ତ ପ୍ରତିବତା ନାରୀ, ତେବେ ମୋର ପୁତ୍ରବତୀ ହେବାର କଥା କେମିତି ସମ୍ଭବ ହେବ? ଯଦି ମୋର ବର ମରିଯିବେ, ସାବିତ୍ରୀର ନିଜର ବର ପ୍ରତି ଭକ୍ତି ଦେଖିକିନା ଯମରାଜା ସେନେ ହାର ମାନିଲେ ଆଉ ସତ୍ୟବାନର ଜୀବନକେ ଫିରେଇ ଦେଲେ। ଇ କଥାନୁରୁ ଇଟା ଶିକ୍ଷା ମିଳିଲା ଯେ ନିଷ୍ଠା ଆଉ ପତିଭକ୍ତି ଯଦି ଅଛେ ତାହେଲେ ସ୍ତ୍ରୀଟେ ତାର ବରର ମୃତ୍ୟୁକେ ବି ଜିତି ପାର୍ବା। ଓଡ଼ିଶାର ବିହା ହେଲା ନାରୀମାନେ ନିଜର ବର ଅଧିକା ଲମ୍ବା ଜୀବନ ପାଇବାର ଲାଗି ଇ ବ୍ରତ କରସନ୍।

0: ସାବିତ୍ରୀ ବ୍ରତ କେମିତି କରାଯାଇସି? ସକାଳୁ ଉଠିକିନା ଗାଧା ପାଧା ଥରେଇକିନା ନୂଆ ଶାଢ଼ୀ ଚୁଡ଼ି ସିନ୍ଦୁର ଆଉ ଅଲତା ଲଗେଇକିନା ସଜେଇ ହେସୁଁ। ଆର୍ ଏକୋଇଶ ପ୍ରକାର ଫଲମୂଲ ଯେମିତିକି ଖଜୁର, କଦଳୀ, ଆମ, ପଣସ, ନଡ଼ିଆ, ତାଲ, କେନ୍ଦୁ, ନାନା ପ୍ରକାର ଫଲମୂଲ ତାର୍ ସଙ୍ଗେ ମୁଗ ବୁତରେଇଥିସୁଁ। ମୁଦ ବୁତରେଲାଟା ବି ପୂଜା କରସୁଁ। ବରତ, ସିନ୍ଦୁର, ଚନ୍ଦନ ଇସବୁ ଦରକାର ହେସି। ସିଲ୍ ଶିଳ୍ପାକେ ଧୋଇକିନା ରଖସୁଁ। ସେନେ ହଲଦି ବାଟିକିନା ସାବିତ୍ରୀ ସତ୍ୟବାନ ବନେଇକିନା ପୂଜା କରସୁଁ। ନାନା ରଙ୍ଗର ଫୁଲ ଚଢ଼େଇସୁଁ ଓ ସୁନା ଅଳଙ୍କାର ସବୁ ପିନ୍ଧେଇକରି ସିଲ୍ ଶିଳ୍ପାରେ ପୂଜା କରସୁଁ। ସିନ୍ଦୁର, ଚନ୍ଦନ, କଜଲ, ଅଲତା ସବୁ ଲଗେଇକରି ଫଲମୂଲ 108 ଧୂପ ଚଢ଼େଇକିନା ତାର୍ ପରେ ଶାଢ଼ୀ, ଗାମୁଛା, ଚୁଡ଼ି, ସିନ୍ଦୁର ସବୁ ତାପରେ ରଖିଦେସୁଁ। ତାପରେ ବ୍ରାହ୍ମଣ ଡକା ହେସି। ସେ ପୁରାଣ ପଢ଼ି ସବୁ ସ୍ତ୍ରୀ ଲୋକ ଗୋଟେ ଜାଗାରେ ବସିକିନା ସେ ପୁରାଣ ଶୁଣସୁଁ। ତାପରେ ଆମେ ସୂର୍ଯ୍ୟ ପୂଜା କରସୁଁ ଆଉ ତୁଳସୀ ମାଆକେ ପୂଜା କରସୁଁ। ତାପରେ ବର ଗଛରେ ସମସ୍ତେ 14 ଥର ବୁଲିକିନା ସୂତା ବାନ୍ଧସୁଁ ଆର୍ ନିଜର ନିଜର ବରର ଦୀର୍ଘାୟୁ କାଜେ କାମନା କରସୁଁ। ପୂଜା ଶେଷରେ ସାବିତ୍ରୀକେ ଚଢ଼ା ହେଇଥିବା ବ୍ରତ, ଚୁଡ଼ି, ଶାଢ଼ୀ, ସିନ୍ଦୁର, ଅଲତା ଆନିକିନା ପିନ୍ଧସୁଁ ଆଉ ନିଜର ବରର ଗୋଡ଼ ଧୁଇକିନା ପୂଜା କରସୁଁ। ଦିନସାରା ଉପାସ ଥିସୁଁ ତ ନିଜର ବରକେ ପୂଜା କଲାପରେ ଫଲମୂଲ ଖାଇସୁଁ ଆଉ ପାଣି ପିଇସୁଁ। ଏମିତିକିନା ବ୍ରତ ଭାଙ୍ଗସୁଁ। ଇ ପୂଜାର ମହତ୍ତ୍ୱ ହେଲା ସାବିତ୍ରୀ ନିଜର ଦୃଢ଼ ନିଶ୍ଚୟ ଆଉ ପତିବ୍ରତା ଗୁଣ କାଜେ ଯମରାଜା ଠାରୁ ସତ୍ୟବାନର ଜୀବନକେ ଫିରେଇ ଆଣିଥିଲେ। ସେଥିର୍ଲାଗି ନିଜର ବରର ଦୀର୍ଘାୟୁ ଜୀବନର ସୁରକ୍ଷା କରବା କାଜେ ଇ ବ୍ରତ କରାଯାଇସି। ଇଟା ଥିଲା ଆମର ଆଜିର ସାବିତ୍ରୀ କଥା। ଆଶା କରୁଛେଁ ଆପଣମାନଙ୍କେ ଭଲ ଲାଗିଥିବା।
1: ବହେନ ଜୁହାର।
0: ଜୁହାର
1: ସାବିତ୍ରୀ ଉଆସର ଆପଣଙ୍କେ ଅନେକ ଅନେକ ଶୁଭେଚ୍ଛା।
0: ଆପଣଙ୍କେ ବି।
1: ଆଜି ସାବିତ୍ରୀ ଉଆସେ ତ ଆପଣଙ୍କେ କେନ୍ତା ଅନୁଭବ ହଉଛେ?
0: ବହୁତ ଖୁସି ଲାଗୁଛେ। ଜ୍ୟେଷ୍ଠ ମାସେ ଇ ଉଆସ ଯେନ୍ ଆଇସି ଆମେ ସମସ୍ତେ ଗୋଟେ ଜାଗାରେ ହେସୁଁ, ବହୁତ ଜଣ ମିଶିକରି ଇ ପୂଜାଟା କରସୁଁ।
1: ଆପଣଙ୍କର ବିହାଘର ହେଇକରି କେତେ ବରଷ ହେଲାନ?
0: 28 ବରଷ ହେଲା।
1: ଇ 28 ବର୍ଷର ଯାତ୍ରାଟା ଆପଣଙ୍କର କେନ୍ତା ଚାଲିଛେ କହିବେ?
0: ଏଇ 28 ବର୍ଷ ଯାତ୍ରା ମୋର ବହୁତ ଭଲ ଚାଲିଛେ। ଫାଷ୍ଟ ବର୍ଷ ତ ମୋର ଶାଶୁ ମୋତେ ଯାହା ଶିଖେଇଲେ ତାହା କରିଥିଲି। ଏବେ ମୁଁ ନିଜେ ନିଜେ କରିକରି ବହୁତଟେ ଜିନିଷ୍ ଶିଖିଲି ନା, ଆଉ ସବକର୍ ସାଙ୍ଗେ ମିଶିକରି କରସି, ବହୁତ ଖୁସି ଲାଗ୍ସି। ଆଉ ଇ ଉଆସ ଆସିଲେ ଆମେ ସମସ୍ତେ ମିଶିକରି ପୂଜା କେମିତି କର୍ମୁ, କେମିତି କରି ସେ ସିଲ୍ ଶିଳ୍ପା ଧୋଇକରି ସେନେ ହଳଦୀ ବାଟିକରି ସାବିତ୍ରୀ ସତ୍ୟବାନ ବନେଇମୁ, ସବୁ ଶାଢ଼ୀ ଚୁଡ଼ି ସିନ୍ଦୁରକେ ଲଗେଇକରି ସଜେଇ କରି ରଖ୍ମୁ, ଆଉ ପୂଜା କର୍ମୁ, ବ୍ରାହ୍ମଣ ଡାକ୍ମୁ, ଇସବୁ ଜିନିଷ୍ ଚାଲିଥିସି ଆମର ଭିତରେ କଥାବାର୍ତ୍ତା। ଆଉ ସବୁ ସ୍ତ୍ରୀମାନେ ମିଶିକରି ଇ ପୂଜାକେ କରସୁଁ।
1: ଆଜି ଆପଣ କେନ୍ତା ପୂଜା କଲେ?
0: ଆଜି ଆମର ବହୁତ ଜଣ ମିଶିକରି ଗୋଟେ ଜାଗାରେ ବ୍ରାହ୍ମଣଟେ ଡାକିକରି ପୂଜା କଲୁ, ଆଉ ବହୁତ ଖୁସି ଲାଗ୍ଲା ଆଉ ବହୁତ ଭଲସେ ହେଲା। ପୂଜା ସବୁ ସରିଲା ପରେ ତୁଳସୀ ଚହଁରାକେ ଯାଇସୁଁ। ତୁଳସୀ ଚହଁରାନେ ପୂଜା କରିସାରିଲା ପରେ ସୂର୍ଯ୍ୟଙ୍କେ ପୂଜା କରସୁଁ। ସୂର୍ଯ୍ୟଙ୍କ ପୂଜା କରିସାରିଲା ପରେ ଆମେ ସମସ୍ତେ ବଟ ଗଛେ ବୁଲି ବୁଲିକିନା ସୂତା ବାନ୍ଧସୁଁ। ସୂତା ବାନ୍ଧିକରି ନିଜର ବରର ଲାଗି ଦୀର୍ଘ ଆୟୁ ଲାଗି ସମସ୍ତେ ମନକାମନା ମାଗିକରି ସେନେ ବୁଲିକରି ଶେଷ କରସୁଁ। ଘରକେ ଆଇସୁଁ। ଘରେ ଆସିକରି ନିଜର ବରର ଗୋଡ଼ ଧୋଇକରି ଯାହା ବି ପୂଜା କରିଥିସୁଁ ସେ ଭୋଗଟା ଖୁଆଇକରି ଆମେ ନିଜେ ଭୋଗ ଖାଇସୁଁ। ସେ ଫଲମୂଲ ପାଣି ପିଇସୁଁ। ତାପରେ ଆମର ବରତ

ସମୟା କହୁଛେ ଆଜିର ଶକ୍ତିରୂପା କାର୍ଯ୍ୟକ୍ରମକେ ଇଠାନେ ରଖ୍ବାକେ। ମତାମତ ଜଣାବା ଲାଗି ଆମର ନମ୍ବରଟା ହେଲା 8895994143।

ଆପଣମାନେ ଆମକେ ଚିଠି ବି ଦେଇପାରବେ। ଆମର ଠିକନା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍କୋଡ଼ 766001। ଆଜିର ଶକ୍ତିରୂପା କାର୍ଯ୍ୟକ୍ରମନୁ ବିଦା ନେଉଛେ। ଏତ୍କି ବେଲପତେ ଆପଣମାନଙ୍କ ସନେ ମୁଇଁ ଥିଲି ସଂଘମିତ୍ରା ଦାସ। ଜୁହାର।

0: ଆକାଶବାଣୀ ଭବାନୀପାଟଣା, ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁଃପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ

କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଟିପର ଧକ୍କାରେ 6 ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦି ଆଜି ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ସ୍ୱିଡେନ୍ର ଗେଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ୍ ସଂରକ୍ଷଣ, ଦୀର୍ଘକାଳୀନ ଏଲ୍ପିଜି ଯୋଗାଣ ଏବଂ ପ୍ରତିରକ୍ଷା ସହଯୋଗ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଶ୍ରୀ ମୋଦିଙ୍କର ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା କାଳରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଭାରତରେ ସଂଯୁକ୍ତ ଆରବ ଏମିରେଟ୍ସ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିବାର ପ୍ରତିଶ୍ରତି ଦେଇଛି। ଉଭୟ ଦେଶ ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ରୂପରେଖ ପ୍ରସ୍ତୁତି ଉପରେ ସହମତ ହୋଇଛନ୍ତି। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ନବସୃଜନ ଏବଂ ଆଞ୍ଚଳିକ ସୁରକ୍ଷା ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ରାଜ୍ୟ ସରକାର ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ 14 ବର୍ଷ ମଧ୍ୟରେ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧିତ ତଥ୍ୟ ଏବଂ ଏହାର ବୈଧତା ଉପରେ ଏବେ ପ୍ରଶ୍ନ ଉଠିଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ପ୍ରାୟ 1,69,00,000 ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ସ୍ତରରେ ଶିବିର ଆୟୋଜନ ମାଧ୍ୟମରେ ଏହି ଜାତିଗତ ପ୍ରମାଣପତ୍ର ତତ୍କାଳୀନ ସରକାର ବଣ୍ଟନ କରିଥିଲେ। ଉପବିଭାଗୀୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରତ୍ୟେକ ପ୍ରମାଣପତ୍ରର ଯାଞ୍ଚ କରିବେ। ତଥ୍ୟଭିତ୍ତିକ ନଥିବା କିମ୍ବା ଅନିୟମିତତା ଆଧାରିତ ପ୍ରମାଣପତ୍ରଗୁଡ଼ିକୁ ଆଇନ ଅନୁଯାୟୀ ବାତିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଥିବା ଲୋକଙ୍କୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କର ଜାତିଗତ ପ୍ରମାଣପତ୍ର ବୈଧ ନଥିଲେ ବାତିଲ କରାଯିବା ସହ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗର ମଧ୍ୟ ସମୀକ୍ଷା କରାଯିବ ବୋଲି ସରକାର କହିଛନ୍ତି। ସିକ୍କିମ୍ ରାଜ୍ୟ ଆଜି ତା'ର 51ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହା ଆଜିର ଦିବସରେ ଭାରତର 22ତମ ରାଜ୍ୟ ଭାବେ ସିକ୍କିମ୍ ମାନ୍ୟତା ଲାଭ କରିଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ଅପରାହ୍ନରେ ଗ୍ୟାଙ୍ଗଟକ୍ର ମନନ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ଯୋଗଦେବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଧାକ୍ରିଷ୍ଣନ୍ଙ୍କର ଏହା ପ୍ରଥମ ସିକ୍କିମ୍ ଗସ୍ତ। ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଗୋଲେ, କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗଦେବେ। ଏହି ଅବସରରେ ଉପରାଷ୍ଟ୍ରପତି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକ୍କିମ୍ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକଙ୍କୁ ରୋଗ ସମ୍ପର୍କ

0: ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବ୍ୟାପକ ପରୀକ୍ଷଣ, ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ଦ୍ୱାରା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟିପ୍ପର ଧକ୍କାରେ 6 ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୋଭଭୁରୁ ସେତୁ ନିକଟରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ଯିବାକୁ ରାସ୍ତା ପାର ହେଉଥିବା ସମୟରେ ଟିପ୍ପରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ସ୍ଥାନାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ପବନ କଲ୍ୟାଣ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବେ। ବିଦେଶ ଯାତ୍ରା ଉପରେ ସେସ୍, ଟିକସ କିମ୍ବା ସରଚାର୍ଜ ଲାଗୁ କରିବା ସମ୍ପର୍କିତ ଏକ ଗଣମାଧ୍ୟମ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରିପୋର୍ଟଟି ଆଦୌ ସତ୍ୟ ଆଧାରିତ ନୁହେଁ। ବ୍ୟବସାୟ କରିବାର ସହଜତା ଏବଂ ଜୀବନ ଧାରଣର ମାନକୁ ଉନ୍ନତ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି। ପ୍ରସାରଣ କରିଥିବା ସଂସ୍ଥା ରିପୋର୍ଟଟିକୁ ତଥ୍ୟଭିତ୍ତିକ ନୁହେଁ ବୋଲି ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମଇମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମ ଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ସହ ବ୍ରହ୍ମାଣ୍ଡର ତତ୍ତ୍ୱକୁ ବୁଝିବାରେ ସହଯୋଗ ପ୍ରଦାନ କରୁଛି। ବୈଜ୍ଞାନିକ ସହଯୋଗକୁ ମଜବୁତ କରିବା ଏବଂ ଶାନ୍ତି ଓ ନିରନ୍ତର ବିକାଶ ପାଇଁ ଆଲୋକ ଶକ୍ତିକୁ ବ୍ୟବହାର କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ, ସିକ୍କିମ୍, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani. I am Saira Mujtaba with the midday news. The headlines. Prime Minister Narendra Modi to hold bilateral talks with his Dutch counterpart Rob Jetten and call on King William Alexander and Queen Maxima today. Several important agreements expected to be signed, including in the fields of semiconductor chips, AI and bilateral trade. Army Chief General Upendra Dwivedi warns Pakistan against harboring

0: ଆମ ପରମ୍ପରା ଆମ କଳା ସଂସ୍କୃତି ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ନରେ

0: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି OMC ଏକ ସର୍ବକାଳୀନ ରେକର୍ଡ଼ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ଼, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍ ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲଷ୍ଟୋନ୍।
1: ମୁଖ୍ୟମନ୍ତ୍ରୀ କହିଛନ୍ତି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟମାନଙ୍କୁ ପୂଜା କରୁଛନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ଅମାବାସ୍ୟା ତିଥିରେ ଭିତର ଚନ୍ଦନ ଯାତ୍ରା ଅବସରରେ ଆଜି ଜଳକ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ଅବସରରେ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ପର୍ବ ଅବସରରେ ମା ସାବିତ୍ରୀଙ୍କ ତ୍ୟାଗ, ଧୈର୍ଯ୍ୟ, ବୁଦ୍ଧିମତା ଓ ଅଦମ୍ୟ ସାହସ ପ୍ରତ୍ୟେକ ମହିଳାଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ ମହିଳାମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ। ରାଜ୍ୟର ବିଭିନ୍ନ ସ୍ଥାନରେ ସାବିତ୍ରୀ ଓଷା ପାଳନ କରାଯାଉଛି। ମହିଳାମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସହ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି।

0: ଆଗାମୀ 10 ବର୍ଷ ମଧ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଦୁଇଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ କବିତା କୁସୁମାଞ୍ଜଳି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, 2026 ବର୍ଷ ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଚିନ୍ତାଶୀଳ ବର୍ଷ ଭାବେ ପରିଗଣିତ ହେବା ଆବଶ୍ୟକ। ସେ କହିଛନ୍ତି,
1: ପୁରୀ ଧାମରେ ଆଜି ଆମେ ନିଷ୍ପତ୍ତି କଲୁ 2026-2036 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡିବ। ଯେଉଁ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯେଉଁ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି, ସେ ରାଜ୍ୟ 21ଶ ଶତାବ୍ଦୀରେ ଯେଉଁ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକମାନଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ଡେଙ୍ଗୁ ଦିବସ ଅବସରରେ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଂ କହିଛନ୍ତି, ସଚେତନତା ହିଁ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ଡେଙ୍ଗୁ ରୋଗ କାରଣ ଏବଂ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଡେଙ୍ଗୁ ମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଂ ଏହି ମେଡିକାଲ କଲେଜର ବହୁବିଧ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ନିକଟ ଭବିଷ୍ୟତରେ ହସ୍ପିଟାଲ ଆବଶ୍ୟକ ଥିବା ବିଭିନ୍ନ ପଦପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ତୈଳ ମହଜୁଦ ଅଛି ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ IOCL ସ୍ପଷ୍ଟ କରିଛି। ଲୋକମାନେ ଭୟଭୀତ ନ ହୋଇ ଆବଶ୍ୟକତା ମୁତାବକ ତେଲ କିଣନ୍ତୁ ବୋଲି IOCL ପକ୍ଷରୁ କୁହାଯାଇଛି। ରାଜ୍ୟର କେତେକ ପେଟ୍ରୋଲ ପମ୍ପରେ ତେଲ ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ IOCL ଲୋକମାନଙ୍କୁ ତେଲ ଅଭାବ ଭଳି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇଥିବା ଅଞ୍ଚଳରେ ଟ୍ରାକ୍ ବିଛାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବାଗୁଡ଼ା ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଓ ଟ୍ରାକ୍ ବିଛାଇବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ଉପକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇନ୍ଦ୍ରାବତୀ ନଦୀ ଉପରେ 35 କୋଟି ଟଙ୍କା ବ୍ୟବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସବ୍ଡିଭିଜନ ସ୍ତରୀୟ ବନ୍ଧକ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ମାନବ ଚାଲାଣ ଓ ବନ୍ଧକ ଶ୍ରମିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାରେ 10ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମାତୃପିତୃହୀନ ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ଗଠନ ପାଇଁ ଦିନିକିଆ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସ୍ୱଚ୍ଛ ଓ ସଫଳ ପରିଚାଳନା ପାଇଁ ଜିଲ୍ଲା

0: ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୁଥସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାର ତୁରେକେଲାଠାରେ ସର୍ବାଧିକ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ କାଳବୈଶାଖୀ, ବର୍ଷା ଓ ବଜ୍ରପାତ ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
2: ଯହାଁ ଖବରେଁ ତୋଡ଼ି ମରୁଡ଼ି ନହିଁ ଜାତି।
3: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲ କେ ବୋଲବାଲା ମେ हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी, सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

0: ସେଠି ସୂର୍ଯ୍ୟ ମୁଣ୍ଡ ଉପରେ ତ ଅଛନ୍ତି, କିନ୍ତୁ ଆପଣମାନେ ଯେତେବେଳେ ଆମ ସହିତ ଅଛନ୍ତି, ସେ ଉତ୍ତାପ ସତରେ ଶୀତଳ ବାରିଧାରା ସମ ଆମକୁ ଲାଗୁଛି। ଆକାଶବାଣୀ ଏଫ୍ ଏମ୍ ରେନ୍ବୋ ସହିତ ଆପଣମାନେ କନେକ୍ଟ ହୋଇକି ଅଛନ୍ତି, ଟ୍ୟୁନ୍ କରିଛନ୍ତି 100.4 ଏବଂ ବର୍ତ୍ତମାନ ସମୟ ଇସାରା ଦେଖି କହିଲାଣି ଯେ ବର୍ତ୍ତମାନ 3:45 2:45 ହେବା ପାଇଁ ଯାଉଛି ସମୟ, ଏବଂ 2:45 ହେବା ପାଇଁ ଯାଉଛି ସମୟ, ଏହାର ଅର୍ଥ ହେଉଛି କିଛି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଯାହା ଆପଣମାନେ ସବୁଦିନ ପାଇଁ ନିଜର ଛାତି ଭିତରେ କଏଦ କରିକି ରଖିଛନ୍ତି। ସେମିତି କିଛି ଗୀତ ଆପଣମାନଙ୍କ ପାଇଁ ବର୍ତ୍ତମାନ ବ୍ୟାକ୍ ଟୁ ବ୍ୟାକ୍ ଖାସ୍ କରି।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ଏକ ମେ ଅର୍ ଏକ ତୁରୁ, ଦ୍ୱୈତ କଣ୍ଠରେ ଶିଳ୍ପୀ ବେନି ଦୟାଲ ଏବଂ ଅନୁଷ୍କା ମୁନଚନ୍ଦାନୀ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଂଯୋଜନା ଅଙ୍କିତ ତ୍ରିବେଦୀ। ଚଳଚ୍ଚିତ୍ର ଏକ ମେ ଅର୍ ଏକ ତୁରୁ।

ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର ଏକ୍ସନ୍ ରିପ୍ଲେରୁ। ଗୀତର ମିଳିତ କଣ୍ଠରେ ଶିଳ୍ପୀ କାର୍ତ୍ତିକ ମହାଲକ୍ଷ୍ମୀ ଏବଂ ଅନ୍ତରା ମିତ୍ରା। ଗୀତ ରଚନା ଇର୍ଶାଦ କାମିଲ

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ 3 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ, ପରେ ଶୁଣିବେ ନ୍ୟୁ ଇଣ୍ଡିଆ ସମାଚାର, ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣା। ସମୟ ଦିନ 3:20। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଯୋବାଣୀ, ଅପରାହ୍ନ 5:30। ଆଜି ଏଥିରେ ରହିଛି ସାପ୍ତାହିକୀ। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ଧୁଡ଼ୁକି ଗୀତ, ପରିବେଷଣ କରିବେ ତୀର୍ଥାନନ୍ଦ ଦାସ। ରାତି 7:25 ଶୁଣିବେ ଜିଲ୍ଲା ହଲଚାଲ କ୍ରମରେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ, ଏବଂ ପରେ ପରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଦେଶ ବନ୍ଦନା, ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:16, ଚିତ୍ର ଭାରତୀ ରାତି 9:30, ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5ଟା। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM-ରେ 100.3 ମେଗାହର୍ଟ୍ଜ ଯୋଗେ। ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଉଦିତ ନାରାୟଣ ଓ ଅଲକା ୟଜ୍ଞଙ୍କ କଣ୍ଠରେ, ଗୀତ ରଚନା କରିଛନ୍ତି ଫୈଜ ଅନୱର, ସଙ୍ଗୀତରେ ସଜିଛନ୍ତି ଡବୁ ମଲ୍ଲିକ, କଥାଚିତ୍ର ମୈନେ ଦିଲ ତୁଜକୋ ଦିଆ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଦୟାବାନ କଥାଚିତ୍ରରୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ପଙ୍କଜ ଉଦାସ। ଗୀତିକାର ଅଜିଜ କୈସି। ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଭାବି ଦେଖିବାର ସନ୍ଦେଶ ଦେଇଥାଏ। ଏହା ଶାନ୍ତିରେ ସହବାସର ମୂଳ ଚିନ୍ତାଧାରା ସହ ସମ୍ପୃକ୍ତ। ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ପରସ୍ପର ସମ୍ମାନ, ଧୈର୍ଯ୍ୟ, ମାନବିକତା ଓ ସଂଳାପର ଗୁରୁତ୍ୱ ଅତ୍ୟଧିକ। ବ୍ୟକ୍ତିଗତ ସ୍ତରରୁ ଆରମ୍ଭ କରି ସାମାଜିକ ଓ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଶାନ୍ତିର ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଶାନ୍ତିରେ ସହବାସର ଆନ୍ତର୍ଜାତୀୟ ଦିବସ ଆମକୁ ଏହି ସନ୍ଦେଶ ଦେଇଥାଏ ଯେ ବିଭିନ୍ନତା ମଧ୍ୟରେ ଏକତା ଓ ପରସ୍ପର ସମ୍ମାନ ହିଁ ଏକ ସୁସ୍ଥ ଓ ଉନ୍ନତ ସମାଜର ଆଧାର।

ଆପଣଙ୍କ ସହିତ ବନ୍ଧୁଗଣ, ଆଜି ହେଉଛି ଆନ୍ତର୍ଜାତୀୟ ଆଲୋକ ଦିବସ ବା ଇଣ୍ଟରନ୍ୟାସନାଲ ଡେ ଅଫ୍ ଲାଇଟ୍। ପ୍ରତିବର୍ଷ ମେ ମାସ 16 ତାରିଖରେ ଏହି ଦିବସ ପାଳନ କରାଯାଏ। ବିଜ୍ଞାନ, ଶିକ୍ଷା, ସଂସ୍କୃତି, ସଂଯୋଗ ଓ ସୁସ୍ଥାୟୀ ଉନ୍ନୟନରେ ଆଲୋକର ଭୂମିକା ସମ୍ବନ୍ଧରେ ସଚେତନତା ବଢ଼ାଇବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ଏହି ଦିବସକୁ 2017 ମସିହାରେ ୟୁନେସ୍କୋ ଘୋଷଣା କରିଥିଲେ ଏବଂ 2018 ମସିହାରୁ ଏହାର ପାଳନ ଆରମ୍ଭ ହୋଇଥିଲା। ମେ ମାସ 16 ତାରିଖକୁ ଏହି ଦିବସ ପାଇଁ ଚୟନ କରାଯାଇଥିବାର କାରଣ ହେଉଛି 1960 ମସିହାରେ ଭୌତିକ ବିଜ୍ଞାନୀ ଥିଓଡର ମେମେନ୍ ଏହି ଦିନରେ ପ୍ରଥମ ସଫଳ ଲେଜର ପ୍ରଦର୍ଶନ କରିଥିଲେ। ଏହା ବିଜ୍ଞାନ ଓ ପ୍ରଯୁକ୍ତିର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ପରିଗଣିତ। ଆଲୋକ ପୃଥିବୀରେ ଜୀବନର ମୂଳ ଆଧାର। ସୂର୍ଯ୍ୟାଲୋକ ବିନା ପୃଥିବୀରେ ଜୀବନ ସମ୍ଭବ ନୁହେଁ। ଉଦ୍ଭିଦର ବୃଦ୍ଧି, ଜଳବାୟୁର ସମତୁଳନ ଓ ପ୍ରାକୃତିକ ପରିବେଶର ସଂରକ୍ଷଣରେ ଆଲୋକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଜ୍ଞାନ ଓ ପ୍ରଯୁକ୍ତିର କ୍ଷେତ୍ରରେ ମଧ୍ୟ ଆଲୋକର ବ୍ୟବହାର ବହୁତ ବ୍ୟାପକ। ଲେଜର ପ୍ରଯୁକ୍ତି, ଫାଇବର ଅପ୍ଟିକ୍ସ, ଚିକିତ୍ସା ବିଜ୍ଞାନ, ଦୂରସଞ୍ଚାର, ଇଣ୍ଟରନେଟ୍ ଓ ଅନେକ ଆଧୁନିକ ପ୍ରଯୁକ୍ତି ଆଲୋକ ବିଜ୍ଞାନ ଉପରେ ନିର୍ଭର କରେ। ଏହା ସହ ବନ୍ଧୁଗଣ, ଚିକିତ୍ସା କ୍ଷେତ୍ରରେ ଲେଜର ପ୍ରଯୁକ୍ତି ଅପରେସନ, ଚକ୍ଷୁ ଚିକିତ୍ସା ଓ ବିଭିନ୍ନ ରୋଗ ନିର୍ଣ୍ଣୟରେ ବ୍ୟବହୃତ ହେଉଛି। ଖଗୋଳ ବିଜ୍ଞାନରେ ମଧ୍ୟ ଆଲୋକର ସହାୟତାରେ ଗ୍ରହ, ନକ୍ଷତ୍ର ଓ ଆକାଶ ଗଙ୍ଗା ବିଷୟରେ ଅଧ୍ୟୟନ କରାଯାଏ। ଆନ୍ତର୍ଜାତୀୟ ଆଲୋକ ଦିବସର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଆଲୋକ ବିଜ୍ଞାନ ଓ ପ୍ରଯୁକ୍ତି ସମ୍ବନ୍ଧୀୟ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ଦେବା। ଏହି ଦିବସ ଅବସରରେ ବିଭିନ୍ନ ଦେଶରେ ବୈଜ୍ଞାନିକ ଆଲୋଚନା,

ସେମିନାର ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଶିକ୍ଷା କ୍ଷେତ୍ରରେ ଏହି ଦିବସ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ଗବେଷଣା ପ୍ରତି ଆଗ୍ରହୀ କରିବାରେ ସହାୟକ ହୁଏ। ବିଶେଷ କରି ଭୌତିକ ବିଜ୍ଞାନ ଓ ଆଲୋକ ବିଜ୍ଞାନ ସମ୍ବନ୍ଧୀୟ ଅଧ୍ୟୟନ ଗୁରୁତ୍ୱକୁ ଏହା ଉଦ୍ଧାର କରେ। ସୁସ୍ଥାୟୀ ଉନ୍ନୟନରେ ମଧ୍ୟ ଆଲୋକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସୌରଶକ୍ତି ପରି ପୁନର୍ନବୀକରଣ ଯୋଗ୍ୟ ଉର୍ଜା ଉତ୍ସ ପରିବେଶ ସୁରକ୍ଷା ଓ ଶକ୍ତି ସଞ୍ଚୟରେ ସହାୟକ ହେଉଛି। ସୂର୍ଯ୍ୟାଲୋକର ସଠିକ୍ ବ୍ୟବହାର ମାଧ୍ୟମରେ ଶକ୍ତି ସଙ୍କଟ ହ୍ରାସ କରାଯାଇପାରେ। ଆଲୋକ କେବଳ ବୈଜ୍ଞାନିକ ଦୃଷ୍ଟିରୁ ନୁହେଁ, ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ସଭ୍ୟତା ଓ ସଂସ୍କୃତିରେ ଆଲୋକକୁ ଜ୍ଞାନ, ଉନ୍ନତି ଓ ସକାରାତ୍ମକତାର ପ୍ରତୀକ ଭାବେ ଦେଖାଯାଏ। ଆନ୍ତର୍ଜାତୀୟ ଆଲୋକ ଦିବସ ଆମକୁ ଆଲୋକର ବୈଜ୍ଞାନିକ, ଶିକ୍ଷାଗତ ଓ ସାମାଜିକ ଗୁରୁତ୍ୱ ସମ୍ବନ୍ଧରେ ସଚେତନ କରାଏ। ଏହା ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତିରେ ଆଲୋକ ବିଜ୍ଞାନର ଅବଦାନକୁ ସ୍ମରଣ କରାଏ। ତେବେ ପ୍ରିୟ ବନ୍ଧୁଗଣ, ଏତିକି ଥିଲା ଆଜିର ଦିନରେ ରହିଥିବା କିଛି ବିଶେଷତ୍ୱ ସମ୍ବନ୍ଧୀୟ ସୂଚନାବଳୀ।

ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁଧାକର ମିଶ୍ର,

ଶୈଳଭା ମହାପାତ୍ର, ଶ୍ରୀଚରଣ ମହାନ୍ତି, ନିଶିପ୍ରଭା ପାଣି ଓ ରବି ନାରାୟଣ ଦାସ। 6:30 ଶୁଣିବେ ଚେତନ ଚିନ୍ତନ। 6:35 ଶୁଣିବେ ଶ୍ରୀମଦ୍ ଭାଗବତ। 7:25 ରହିଛି କାର୍ଯ୍ୟକ୍ରମ ସ୍ୱର୍ଗଫୁଲ। 8:30 ପ୍ରଚାର କରିବୁ ସନ୍ଥ କବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ହିନୀ କଥାଚିତ୍ର ଗୀତ ପ୍ରଚାର କରିବୁ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଲୋପିତା ମିଶ୍ର, ସ୍ନିଗ୍ଧା କର, ନମ୍ରତା ମହାନ୍ତି, ଶେଖର ଚନ୍ଦ୍ର ଘୋଷ ଓ ସଙ୍ଗୀତା ଗୋସ୍ୱାଇଁ। ଚାଷର କଥା ପ୍ରଚାର କରିବୁ ଦିନ 1:20। ଦିନ 1:20 ରହିଛି ଓଡ଼ିଆ ଆଲବମ୍ ଗୀତ, କ୍ଷମା କରିବେ ଦିନ 1:30 ରହିଛି ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5:00 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତୀୟ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ଅମାନ୍ତ୍ୟ ଗୀତ, ପରିବେଷଣ କରିବେ ରାଜମା ଅମାନ୍ତ୍ୟ, ସୁନାମତୀ ଅମାନ୍ତ୍ୟ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ରହିଛି ଚାଷବାସ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଚିଠି ପାଇଛି ଶୁଣିବେ ରାତି 8:00। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ରାତି 8:15।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ।

ଲୋକଗୀତ କ୍ରମରେ ଶୁଣୁଛନ୍ତି ଧୁଡ଼ୁକି ଗୀତ, ପରିବେଷଣ କରିଛନ୍ତି ତୀର୍ଥାନନ୍ଦ ଦାସ। ପରବର୍ତ୍ତୀ ଗୀତଟି ଅରକ୍ଷିତଙ୍କ ରଚନାରୁ।

ਜਾਣ ਸੰਦੇਵਾ ਗਾਈ ਕਿੰਨੀ ਜਾਣ ਸੰਦੇਵਾ ਗਾਈ ਨਿਜ ਸਾਮੀ ਕੀ ਕਰੂ ਚ।

0: ଲୋକଗୀତ କ୍ରମରେ ଶୁଣୁଥିଲେ ଧୁଡ଼ୁକି ଗୀତ, ପରିବେଷଣ କରିଥିଲେ ତୀର୍ଥାନନ୍ଦ ଦାସ। ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି, ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ବିସ୍ତୃତ ସମ୍ବାଦ, ଓଡ଼ିଶା ଖଣି ନିଗମ ତାର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
1: ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ, ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ

0: ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାରୁ ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପୋଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026 ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,
1: ଏହି ବର୍ଷ ମୋତେ ଜାତୀୟ ଯୁବ ସମ୍ମାନ 2026 ମିଳିଥିବାରୁ ମୁଁ ମାଇ ଭାରତ ଏବଂ ଓଡ଼ିଶା ପ୍ରୋଜେକ୍ଟ ପଏଣ୍ଟକୁ ଧନ୍ୟବାଦ ଅର୍ପଣ କରୁଛି, ଯୋଉଟା କି ଆମର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଆଉ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କାର ହାଇ କମିଶନର ମହାସିନୀ କୋଲୋନ ମ୍ୟାଡମ୍ ଉପସ୍ଥିତ ଥିଲେ।
0: ଭାରତୀୟ ରେଳବାଇ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ବିଶ୍ୱ ପରିବେଶ ଦିବସ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ଜୁନ୍ ମାସ 5 ପର୍ଯ୍ୟନ୍ତ ଚାଲିବ। ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ନିମନ୍ତେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସଚେତନତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଅଭିଯାନର ଅବଧି ମଧ୍ୟରେ ସମଗ୍ର ରେଳମଣ୍ଡଳରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସୁପରିଚାଳନା, ପୃଥକୀକରଣ ବିଷୟରେ କର୍ମଚାରୀମାନଙ୍କୁ ସଚେତନ କରିବା ସହିତ ଷ୍ଟେସନ ପରିସରରେ ସ୍ୱଚ୍ଛତା ଅଭିଯାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯିବ ବୋଲି ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବାମଣ୍ଡାର ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଆଜି ଅନୁଷ୍ଠିତ ହୋଇଛି।

0: ଓଡ଼ିଆ ଭାଷା ସାହିତ୍ୟର ପୁଷ୍ଟି ସାଧନରେ ରାଜା ସୁଢଳ ଦେବଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜା ସୁଢଳ ଦେବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ବାମଣ୍ଡା ରାଜା ସ୍ୱର୍ଗତ ସୁଢଳ ଦେବ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ଲାଇନ୍ ଜରିଆରେ ଆବେଦନ ପତ୍ରଗୁଡ଼ିକ ଦାଖଲ କରାଯାଇପାରିବ। www.awards.gov.in ମାଧ୍ୟମରେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଚଳିତ ବର୍ଷର ଜାତୀୟ ପୁରସ୍କାର ପାଇଁ ସମସ୍ତ ଆବେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା 13 ଦିନରେ ପହଞ୍ଚିଛି। ସନ୍ଧ୍ୟା ଆଳତୀ ସମୟରେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରୁଛନ୍ତି। ଯାତ୍ରାର ଶେଷ ସପ୍ତାହରେ ଛତ୍ରପୁର ମହୋତ୍ସବ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି, କହିଲେ ମୁଖ୍ୟମନ୍ତ୍ରୀ। 2036 ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏନ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଛି। ଡେଙ୍ଗୁ ରୋଗର କାରଣ ଏବଂ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ଆମେ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନଗଲେ ପରବର୍ତ୍ତୀ ସମୟରେ ଏହା ଗୁରୁତର ଆକାର ଧାରଣ କରିବା ସହ ମଣିଷ ଅକାଳ ମୃତ୍ୟୁ ମୁଖରେ ପଡ଼ିଥାଏ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ମେ 16 ତାରିଖରେ ଦେଶରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁକୁ ଯଦି ଅବହେଳା କରାଯାଏ ତେବେ ତାହାର ପରିଣାମ ଭୟଙ୍କର ହେବାର ନଜିର ରହିଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବିଷୟବସ୍ତୁ ରହିଛି ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଡେଙ୍ଗୁ ରୋଗର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଆମେ ଅବଗତ ହେବା ନିତାନ୍ତ ଜରୁରୀ। ବର୍ଷାଦିନେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ସନ୍ତସନ୍ତିଆ ତଥା ଅପରିଷ୍କାର ସ୍ଥାନରେ ନିଜର ବଂଶ ବିସ୍ତାର କରିଥାଏ। ଡେଙ୍ଗୁ ଏକ ମାରାତ୍ମକ ରୋଗ। 2 ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଲାଗି ରହିଲେ ଡେଙ୍ଗୁ ପରୀକ୍ଷା କରାଇ ନିଆଯିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟା ସମୟରେ ମୁଖ୍ୟତଃ ଏଡିସ୍ ମଶା କାମୁଡ଼ିଥାଏ। ଏହି ରୋଗର ଲକ୍ଷଣ ହେଉଛି ଅଧିକ ଦିନ ଜ୍ୱର ସହ ଗଣ୍ଠି ବିନ୍ଧା ଏବଂ ଆଖିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଡେଙ୍ଗୁ ଏବଂ ଚିକନଗୁନିଆ ରୋଗର ଲକ୍ଷଣ ପ୍ରାୟ ସମାନ ରହୁଥିବାରୁ ଏହାର ଚିହ୍ନଟ ପାଇଁ କେତେକ ପରୀକ୍ଷା କରିବାକୁ ପଡ଼ିଥାଏ। ଜନସ୍ୱାସ୍ଥ୍ୟ ମିଶନ ଅଧୀନରେ ଏହିସବୁ ରୋଗର ନିରାକରଣ ପାଇଁ କେନ୍ଦ୍ର ସରକାର ବଜେଟ୍ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଚିହ୍ନଟ କରିବା ଏବଂ ପ୍ରତିଷେଧକ ବ୍ୟବସ୍ଥାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଗଲେ ଡେଙ୍ଗୁ ରୋଗକୁ ପ୍ରତିହତ କରାଯାଇପାରିବ। ଡେଙ୍ଗୁ ଭଳି ରୋଗକୁ ପ୍ରତିହତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ। ପରିବେଶକୁ ପରିଷ୍କାର ରଖିବା ସହ ଘର ପରିସର ମଧ୍ୟରେ କିମ୍ବା ଆଖପାଖରେ ଜମି ରହୁଥିବା ପାଣିକୁ ନିଷ୍କାସନ ବ୍ୟବସ୍ଥା କରାଯିବା ଉଚିତ। ପ୍ରତ୍ୟେକ 2-3 ଦିନ ମଧ୍ୟରେ ସମୀକ୍ଷା କରି ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଦିନ ହେଉ କିମ୍ବା ରାତି, ଶୋଇବା ବେଳେ ମଶାରୀ ବ୍ୟବହାର କରାଯିବା ଉଚିତ। ସରକାରଙ୍କ ତରଫରୁ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି। ଏହି ମଶାରୀକୁ LLIN ମଶାରୀ କୁହାଯାଏ। ଡେଙ୍ଗୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏହି ମଶାରୀ ବଣ୍ଟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ନେଇ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ତୁରନ୍ତ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ରୋଗ ପାଇଁ ମିଳିତ

0: ଅଭିଯାନ କରାଯାଉଛି। ଭୂତାଣୁ ଜନିତ ରୋଗଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଜାତୀୟ ଭୂତାଣୁ ବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ରୋଗର ଚିହ୍ନଟ ଏବଂ ଚିକିତ୍ସାକୁ ମାଗଣାରେ ପ୍ରଦାନ କରାଯାଉଛି। ମଶାବଂଶ ରୋକିବା ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ କରାଯିବା ସହ ପରିବେଶ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ସରକାରୀ ବେସରକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରାଯାଇଛି। ତୃଣମୂଳ ସ୍ତରଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ତାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଡେଙ୍ଗୁ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବା ସହିତ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସହିତ ସମନ୍ୱୟ ରକ୍ଷା କରାଯାଇ ଏ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଡେଙ୍ଗୁ ଏକ ମଶାବାହିତ ରୋଗ ହୋଇଥିବାରୁ ମଶା ମାଧ୍ୟମରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସମ୍ପ୍ରସାରିତ ହୋଇଥାଏ। ତେବେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାଙ୍କ ମାଧ୍ୟମରେ ଗର୍ଭସ୍ଥ ଶିଶୁଠାରେ ମଧ୍ୟ ରୋଗର ପ୍ରଭାବ ଦେଖାଦେଇଥାଏ। ଏକ ଆକଳନ ଅନୁଯାୟୀ ବିଶ୍ୱର ପ୍ରାୟ 400 ମିଲିୟନ ଲୋକ ପ୍ରତ୍ୟେକ ବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ସେଥିରୁ 80% ଲୋକଙ୍କଠାରେ ଡେଙ୍ଗୁର ଲକ୍ଷଣ ଜଣାପଡ଼ି ନଥାଏ। ଶିଶୁ ଏବଂ ବୟସ୍କଙ୍କ କ୍ଷେତ୍ରରେ ଡେଙ୍ଗୁ ରୋଗ ବିଶେଷ ଭାବରେ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଆମେ ସଚେତନ ହେଲେ ହିଁ ଏହି ଡେଙ୍ଗୁ ରୋଗକୁ ପ୍ରତିହତ କରିପାରିବା। ଆସନ୍ତୁ ପରିବେଶକୁ ପରିଷ୍କାର ରଖିବା, ମଶାରୀ ବ୍ୟବହାର କରିବା ଏବଂ ସୁସ୍ଥ ରହିବା। ରୋଗର ପ୍ରଭାବ ଦେଖାଦେଇଥାଏ। ଏକ ଆକଳନ ଅନୁଯାୟୀ ବିଶ୍ୱର ପ୍ରାୟ 400 ମିଲିୟନ ଲୋକ ପ୍ରତ୍ୟେକ ବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ସେଥିରୁ 80% ଲୋକଙ୍କଠାରେ ଡେଙ୍ଗୁର ଲକ୍ଷଣ ଜଣାପଡ଼ି ନଥାଏ। ଶିଶୁ ଏବଂ ବୟସ୍କଙ୍କ କ୍ଷେତ୍ରରେ ଡେଙ୍ଗୁ ରୋଗ ବିଶେଷ ଭାବରେ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଆମେ ସଚେତନ ହେଲେ ହିଁ ଏହି ଡେଙ୍ଗୁ ରୋଗକୁ ପ୍ରତିହତ କରିପାରିବା। ଆସନ୍ତୁ ପରିବେଶକୁ ପରିଷ୍କାର ରଖିବା, ମଶାରୀ ବ୍ୟବହାର କରିବା ଏବଂ ସୁସ୍ଥ ରହିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଛି।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।
3: ମନ୍ କି ବାତ୍ ହେ ଜନ ଜନ କି सभी की कुछ अपनी सी, संघर्षों के कुछ किस्से, कहानी कुछ सफलताओं की, अनकही विरासत की, उम्मीदें नए भारत की। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। आप भी माननीय प्रधानमंत्री जी की मन की बात का हिस्सा बन सकते हैं। इसके लिए आप अपने सुझाव 29 मई तक टोल फ्री नंबर 1800117800 पर रिकॉर्ड कर सकते हैं या फिर 1922 पर भी कॉल कर सकते हैं। अपने सुझाव नमो ऐप या MyGov के ओपन फोरम में पोस्ट कर सकते हैं या पोस्ट बॉक्स नंबर 111 आकाशवाणी दिल्ली पर भी भेज सकते हैं। तो याद रखें, रविवार 31 मई सुबह 11 बजे मन की बात

0: ଭାବେ ଦେଇକରି ରାଜ୍ୟର ଶିଳ୍ପାୟନ ଆଉ ଅର୍ଥନୈତିକ ବିକାଶ ଦିଗରେ ଗୋଟିଏ ବଡ଼ ଭୂମିକା ନେଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ କହିଛନ୍। ଆଜି ଓଡ଼ିଶା ଖଣି ନିଗମର 71 ନମ୍ବର ସ୍ଥାପନା ଦିବସ ଅବସରରେ ଭୁବନେଶ୍ୱର ଲୋକସଭା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଓଡ଼ିଶା ଖଣି ନିଗମ ସବୁନୁ ଅଧିକା 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିକି ରେକର୍ଡ କରିବାର ସହିତ 2 ନିୟୁତ ଟନ୍ କ୍ରୋମାଇଟ୍ ଆଉ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରିକି ଜାତୀୟ ଓ ଅନ୍ତର୍ଜାତୀୟ ବଜାରଟି ମାଇଲ୍ ଖୁଣ୍ଟା ସ୍ଥାପନା କରିଛେ।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକି OMC ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍ ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲ୍ସ୍ଟୋନ୍।
0: ମୁଖ୍ୟମନ୍ତ୍ରୀ କହିଛନ୍, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରା କରିବାର ଦିଗେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2086 ମସିହା ତକ ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ଲାଗି ଲକ୍ଷ୍ୟ ରଖିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ କେତେଟା ପ୍ରକଳ୍ପର ଶୁଭାରମ୍ଭ ଲୋକାର୍ପଣ କରିଛନ୍। କାଲିଆ ପାଣି ନଥିବା ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂଆ ଘର ଲୋକାର୍ପଣ କରିବାର ସହିତ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଆଉ ଅନୁଧ୍ୟାନ କେନ୍ଦ୍ର ଆଉ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ବିଲ୍ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଲ ପ୍ରଦର୍ଶନ କରିଥିବା ଖଣି ଆଉ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍। ରାଜ୍ୟ ଭରପୁର ମାତ୍ରାତି ତେଲ ରହିଛ ବୋଲି ଭାରତୀୟ ତେଲ ନିଗମ ଲିମିଟେଡ୍ IOCL ସ୍ୱଷ୍ଟ କରିଛି। ଲୋକମାନେ ନାଇଁ ଡରିକରି ଯେତେ ଦରକାର ସେତେ ତେଲ ଘେନୁନ୍ ବୋଲି IOCL ତରଫରୁ କୁହାଯାଇଛି। ରାଜ୍ୟର କେତେଟା ପେଟ୍ରୋଲ ପମ୍ପନ ତେଲ ଲାଗି ଲମ୍ବା ଧାଡ଼ି ଲାଗୁଥିବାରୁ IOCL ତରଫରୁ ଲୋକମାନଙ୍କୁ ତେଲ ଅଭାବ ବାଗରେ ଗୁଜବକେ ବିଶ୍ୱାସ ନାଇଁ କରବାରକେ ପରାମର୍ଶ ଦିଆଯାଇଛି। ନିଟ୍ UG 2026 ପ୍ରଶ୍ନପତ୍ର ଲିକ୍ ମାମଲାଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ଲିକ୍ ସାଙ୍ଗେ ସାମିଲ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ସେ ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ନିଟ୍ UG 2026 ପରୀକ୍ଷା ପ୍ରକ୍ରିୟାଟି NTA ତରଫରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା ବୋଲି CBI ତରଫରୁ କୁହାଯାଇଛି। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାରେ ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ବାବଦ ଅବଗତ ଥିଲେ। ୟାଦେ ତକ ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଆଉ ଅହଲ୍ୟାନଗରନୁ CBI 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କର ଭିତରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଆଉ ପୁଲିସ ରିମାଣ୍ଡ ନେଇକରି ପ୍ରଶ୍ନପତ୍ର ଲିକ୍ ବାବଦେ ପଚରାଉଚରା କରୁଛି। ମାମଲାଟି ଆଉ 2 ଜଣ ଗଲାକାଲି ଗିରଫ ହୋଇଛନ୍। CBI ତରଫରୁ ମିଳିଥିବା ସୂଚନା ଅନୁସାରେ 6ଟା ଜାଗାନ ଚଢ଼ଉ କରିକି ପରୀକ୍ଷା ବାବଦ ଦସ୍ତାବିଜ, ଲ୍ୟାପଟପ୍, ବ୍ୟାଙ୍କ କାଗଜପତ୍ର ଆଉ ମୋବାଇଲ ଫୋନ୍ ଜବତ କରାଯାଇଛି। ଏବା 10 ବର୍ଷ ଭିତରେ ଦଲମତ ନିର୍ବିଶେଷ ସଭେ ଏକଠାନିଆ ହୋଇକରି ଓଡ଼ିଶାର ବିକାଶ ବିଷୟ ଚିନ୍ତା କରବାରକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍। 2 ଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର କବିତା କୁସୁମାଞ୍ଜଳି ବହିର ଲୋକାର୍ପଣ ଉତ୍ସବଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, 2026 ଓଡ଼ିଆମାନଙ୍କ ଲାଗି ଚିନ୍ତାଶୀଲ ବଛର ହେବାର ଦରକାର। ସେ କହିଛନ୍,
2: ପୁରୀ ଧାମ ରାଜ୍ୟ ଆମେ ନିଷ୍ପତ୍ତି କଲୁ 2026-2036 ଓଡ଼ିଶା ପାଇଁ ଏକ ମହତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡିବ। ଯୋଉ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯୋଉ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି, ସେ ରାଜ୍ୟ 21ଶ ଶତାବ୍ଦୀରେ ଯୋଉ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡିବ।
0: ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବିଶ୍ୱ ଆର୍ଥିକ ଅନିଶ୍ଚିତତାକୁ ନଜରରେ ରଖିକରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସରକାରୀ ଗାଡ଼ି ମଟର ବ୍ୟବହାର ଲାଗି ନୂଆ ନିୟମାବଳୀ ଜାରି କରିଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନିର୍ଦ୍ଦେଶଟି ଅଧିକାରୀମାନଙ୍କୁ ଭେହିକିଲ୍ ପୁଲିଂ କରିବାରକୁ କୁହାଯାଇଛି। ବୈଠକ ପରିଦର୍ଶନ ଯାଞ୍ଚ ସମିତି ଦରକାର ହେଲେ ଗୋଟିଏ ଗାଡ଼ିଟି ବହୁତ ଜଣ ଅଧିକାରୀ ଯିବାରକୁ ପରାମର୍ଶ ଦିଆଯାଇଛି। ଏହି ନିର୍ଦ୍ଦେଶ ସଚିବାଳୟ ସହିତ ବିଭାଗ ଅଧୀନରେ ଥିବା ଭିନ୍ନ ଭିନ୍ନ ସଂସ୍ଥାମାନଙ୍କୁ ଭି ଲାଗୁ କରାଯିବ। ଭୀମଭୋଇ ମେଡିକାଲ କଲେଜକେ ଗୋଟିଏ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ବଲାଙ୍ଗୀର ଭୀମଭୋଇ ମେଡିକାଲ

ଦେଇଥିଲେ। ଗତକାଲି ଶ୍ରୀ ଶାହା ଅଖଣ୍ଡ ନନ୍ଦ ଏବଂ ସାସ୍ତୁ ସାହିତ୍ୟ ମୁଦ୍ରଣ ଟ୍ରଷ୍ଟର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶ୍ରୀ ଶାହା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନୀ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ଜବତ କରିଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲ୍ୟୁ ଦ୍ରବ୍ୟ ଓ ସେବାକର ଦୁର୍ନୀତି ମାମଲା ସହ ଜଡ଼ିତ 6 ଜଣଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଇଓଡବ୍ଲ୍ୟୁର ଅତିରିକ୍ତ କମିଶନର ରବି କୁମାର ସିଂ କହିଛନ୍ତି ଏହି ଅଭିଯୁକ୍ତମାନେ ମିଥ୍ୟା ଫାର୍ମ ପରିଚାଳନା କରିଥିଲେ। ସେମାନେ 50 ମିଥ୍ୟା କମ୍ପାନୀ କରି ଜିଏସ୍ଟି ରିଟର୍ଣ୍ଣରେ ଦୁର୍ନୀତି, ମିଥ୍ୟା ବିଲିଂରେ ସମ୍ପୃକ୍ତ ଥିଲେ। ଏହି କମ୍ପାନୀଗୁଡ଼ିକରୁ ପ୍ରାୟ 128 କୋଟି ଟଙ୍କାର ଜିଏସ୍ଟି ଫାଙ୍କିଥିଲେ। ସେମାନଙ୍କଠାରୁ 51 ଲକ୍ଷ ଟଙ୍କା, 15 ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ 14-18 ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଉଦ୍ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଏନ୍ଆଇଓଏସ୍ ପକ୍ଷରୁ ପ୍ରସ୍ତାବିତ ନୂତନ ପଦକ୍ଷେପ ଏବଂ ରଣନୀତି କାର୍ଯ୍ୟକାରିତାର ସମୀକ୍ଷା ଏବଂ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରୀ କୁମାର କହିଛନ୍ତି ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମ ଶ୍ରେଣୀରେ 100 ଛାତ୍ର ନାମ ଲେଖାଉଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ବେଳକୁ ଏହାର ସଂଖ୍ୟା 62ରେ ପହଞ୍ଚୁଛି। ସେ କହିଛନ୍ତି 14-18 ବର୍ଷ ବୟସ ମଧ୍ୟରେ 2 କୋଟିରୁ ଉର୍ଦ୍ଧ୍ୱ ଛାତ୍ର ବର୍ତ୍ତମାନ ବିଦ୍ୟାଳୟ ଛାଡ଼ିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହି ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରି ସଚିବ ଶ୍ରୀ କୁମାର କହିଛନ୍ତି ଜଟିଳ ଆର୍ଥିକ ପରିସ୍ଥିତି, ଘରୋଇ ଦାୟିତ୍ୱ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ଏହାର କାରଣ ହୋଇଛି। ପ୍ରତ୍ୟେକ ଛାତ୍ର ଅତି କମ୍ରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ଭୁଟାନକୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ ଭାରତ ତୁଳନାରେ ସ୍ୱଳ୍ପ ଦରରେ ବିକ୍ରି କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡ଼ିଓକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଏ ସମ୍ପର୍କିତ ଭିଡ଼ିଓ ପୁରୁଣା ଏବଂ ନାଗରିକମାନଙ୍କୁ ପଥଭ୍ରଷ୍ଟ କରିବା ଲାଗି ଏହା ପ୍ରସାରିତ ହେଉଛି। ସରକାରୀ ଭାବେ ଭୁଟାନରେ ବିକ୍ରି ହେଉଥିବା ପେଟ୍ରୋଲ ତୈଳ ଦର ସମ୍ପର୍କରେ ଅବଗତ ହେବା ଲାଗି ପିଆଇବି ପକ୍ଷରୁ କୁହାଯାଇଛି। ତେଲେଙ୍ଗାନାରେ ଆସନ୍ତା ଜୁନ୍ 15 ତାରିଖରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଦର୍ଶନ ରେଡ୍ଡି ହାଇଦ୍ରାବାଦଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଜୁନ୍ 25 ତାରିଖରୁ ଜୁଲାଇ 24 ତାରିଖ ପର୍ଯ୍ୟନ୍ତ ତାଲିକା ଯାଞ୍ଚ କରିବେ। ଶ୍ରୀ ରେଡ୍ଡି କହିଛନ୍ତି ରାଜ୍ୟରେ ଏହି ପ୍ରକ୍ରିୟା ପାଖାପାଖି 25 ବର୍ଷ ପରେ କାର୍ଯ୍ୟକାରୀ କରାଯାଉଛି। ଜୁଲାଇ 31 ତାରିଖରେ ଭୋଟର ତାଲିକା ଚିଠା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ 30 ତାରିଖ ସୁଦ୍ଧା ଭୋଟର ତାଲିକା ସମ୍ପର୍କରେ ରହିଥିବା ବିଭିନ୍ନ ଅଭିଯୋଗ ଦାଖଲ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର 1ରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଅପରେସନରେ ନାଇଜେରିଆ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ନେତା ଆବୁ ବିଲାଲ ଅଲ୍ ମାଇନୁକିର ନିହତ ହୋଇଥିବା ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଥିଲେ। ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଏହି ଅପରେସନକୁ ସୁନିଶ୍ଚିତ କରିଥିଲେ ଏବଂ ଚାଦ୍ ହ୍ରଦ ନିକଟରେ ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଆକ୍ରମଣରେ ଅଲ୍ ମାଇନୁକିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ବ୍ୟାଙ୍କକ୍ଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ମାଲେସିଆ ଯୋଡ଼ିଙ୍କୁ ସେମିଫାଇନାଲ୍ରେ
19, 21, 22, 21

0: ଉଣେଇଶ ଷୋହଳ ସେଟ୍ରେ ପରାସ୍ତ କରିଛନ୍ତି। ଗାନ୍ଧୀନଗରଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ମହିଳା 77 କିଲୋଗ୍ରାମ ବର୍ଗରେ ଭାରତର ସଞ୍ଜନା 3 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ମୁଁ ହରିହର ପଣ୍ଡା। ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4 ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ଜିଲ୍ଲାର 314 ଜନବସତିକୁ ସଂଯୋଗ କରିବା ପାଇଁ ପ୍ରାୟ 552 କିଲୋମିଟରରୁ ଅଧିକ ନୂତନ ରାସ୍ତା ନିର୍ମାଣ କରାଯିବ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି ଏହାଦ୍ୱାରା ଗ୍ରାମାଞ୍ଚଳର ଯାତାୟତ ବ୍ୟବସ୍ଥା ଅଧିକ ସୁଗମ ହେବ।
3: ଆପଣ ଯେମିତି ଜାଣିଛନ୍ତି 1 ତାରିଖକୁ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆଉ ମାନନୀୟ କେନ୍ଦ୍ରମନ୍ତ୍ରୀ ସାର୍ ଆସିଥିଲେ, ଆମର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସାର୍ ବି ଆସିଥିଲେ। ପୁରା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଲଞ୍ଚ ହେଉଛି, ସେଥିରେ ରାୟଗଡ଼ାରେ ସବୁଠୁ ଅଧିକ ପ୍ରୋଜେକ୍ଟ ସ୍ପେସ୍ ମାନେ ନିଆଯାଇଛି। ଟୋଟାଲ 274 ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଛି। ପାଖାପାଖି 600 କିଲୋମିଟର ସଡ଼କ ରାୟଗଡ଼ା ଜିଲ୍ଲାରେ ପ୍ରସ୍ତାବିତ ଅଛି। ତା ଛଡ଼ା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଯେଉଁ ମିଶନ, ସେଥିରେ ରାୟଗଡ଼ାରେ 175 ପାଖାପାଖି ପ୍ରୋଜେକ୍ଟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିଆହେଉଛି, ଯେଉଁକି 50 ପପୁଲେସନ୍ ଅଛି ତା ପର୍ଯ୍ୟନ୍ତ ଯେଉଁ ଅନ୍କଲ୍ଟେଡ୍ ହାବିଟେସନ୍ ଯାଇଛି, ଯେଉଁକି 175 ପ୍ରୋଜେକ୍ଟ ନିଆହେଉଛି, ସେଥିରେ ବି ପାଖାପାଖି 400 କିଲୋମିଟର ସଡ଼କ ହେବ। ଏଇଟା ଧରିକିରି ରାୟଗଡ଼ାର ଯେଉଁ ସବୁଠୁ ସଦାବେଳ ସମସ୍ୟା ଥିଲା କି ହାବିଟେସନ୍କୁ କନେକ୍ଟିଭିଟି ହିଁ ନାହିଁ। ରୋଡ଼ କନେକ୍ଟିଭିଟି ହେଲା ପରେ ଆମ୍ବୁଲାନ୍ସ ଯାଇପାରିବ, ଲୋକ ଚାଉଳ ଭତ୍ତା ନେବାକୁ ଆସିପାରିବେ, ସରକାରୀ ଅଧିକାରୀଙ୍କ ଗାଡ଼ି ପହଞ୍ଚିପାରିବ, ଆହୁରି ତାଙ୍କର କମ୍ୟୁନିକେସନ୍ ବଢ଼ିବ।
2: ରେଳ ବିଭାଗ ରାୟଗଡ଼ା ରେଳ ଡିଭିଜନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳ ଜୋନ୍ ତୃତୀୟ ଡିଭିଜନ ଭାବରେ ରାୟଗଡ଼ା ସ୍ୱୀକୃତି ପାଇଛି। ଏହି ଡିଭିଜନ ଅଧୀନରେ ପ୍ରାୟ 695 କିଲୋମିଟର ରେଳ ନେଟୱାର୍କ ରହିବ। ରାୟଗଡ଼ାରେ ଆୟୋଜିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ 25,278 ମାମଲା ସମାଧାନ ହୋଇଛି। ଜିଲ୍ଲା ଦୌରା ଜଜ୍ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାୟ 25 ଲକ୍ଷ ଟଙ୍କାର ଆପୋଷ ସମାଧାନ କରାଯାଇଛି। ଜିଲ୍ଲାର ବିଭିନ୍ନ କୋର୍ଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଫଇସଲା କରାଯାଇଥିଲା। ରାୟଗଡ଼ା ଜିଲ୍ଲାରେ ଆସନ୍ତା 20 ତାରିଖରୁ ରବି ଧାନ ମଣ୍ଡି ଖୋଲାଯିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରବି ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷି ବିଭାଗ ଅନୁସାରେ ଜିଲ୍ଲାରେ ପ୍ରାୟ 1,58,000 କ୍ୱିଣ୍ଟାଲ ରବି ଧାନ ଉତ୍ପାଦନ ହେବାର ଅନୁମାନ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାୟଗଡ଼ା ଜିଲ୍ଲାର 22 ବରକନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜେକେପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବଦମ୍ପତିଙ୍କୁ ବିବାହ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ରାୟଗଡ଼ା ଜିଲ୍ଲା ପରିଷଦର 82ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପଞ୍ଚାୟତ ଓ ବିଭିନ୍ନ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ରାୟଗଡ଼ାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ସବର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଏବଂ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ। କଲ୍ୟାଣପୁର ବ୍ଲକରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଛି। ବିଷମକଟକ ବିଧାୟକ ନୀଳମାଧବ ହିକକା ହଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଉନ୍ନତି

0: ଏବଂ ଛାତ୍ରାବାସ ପରିଚାଳନା ନେଇ ସମୀକ୍ଷା ବୈଠକ ହୋଇଛି। 149 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧୀକ୍ଷକ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ହାଲୁଆ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସହାୟତା ଯୋଜନା ସମ୍ବନ୍ଧରେ ସଚେତନତା କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 179ତମ ଜୟନ୍ତୀ ରାୟଗଡ଼ା ଜିଲ୍ଲା କୋର୍ଟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କର ଜୟନ୍ତୀ ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ସୁଭଦ୍ରା ଶକ୍ତି ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଜଙ୍ଗଲ ଭିତରେ ନିରୀହ ଜୀବକୁ ସୁରକ୍ଷା ଦେବାକୁ ଆଗେଇ ଆସ। ତାଙ୍କ ଉଜୁଡା ବାସକୁ ସଜାଡିବା ପାଇଁ ପ୍ରତ୍ୟେକ ଲୋକ କର ପ୍ରୟାସ।
1: ହଁ ଶ୍ରୋତା ବନ୍ଧୁ, ବନ୍ୟପ୍ରାଣୀମାନେ ହେଉଛନ୍ତି ଜଙ୍ଗଲର ଅଙ୍ଗ। ସେମାନେ ଜଙ୍ଗଲର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ପରିବେଶକୁ ସନ୍ତୁଳିତ ଅବସ୍ଥାରେ ରଖିଥାନ୍ତି।
0: ମନୁଷ୍ୟ ଓ ବନ୍ୟପ୍ରାଣୀ ପରସ୍ପରର ପରିପୂରକ, ତେଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମିତ୍ତ ସମସ୍ତେ କାର୍ଯ୍ୟ କରିବା, ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କ ସଂରକ୍ଷଣ ପ୍ରତି ଯତ୍ନବାନ ହେବା ଉଚିତ।
1: କାହିଁକି ନା ବନ୍ୟପ୍ରାଣୀ ନ ରହିଲେ ଖାଦ୍ୟ ଶୃଙ୍ଖଳରେ ବ୍ୟାଘାତ ଘଟିବ, ଆଉ ପ୍ରକୃତି ତାର ଭାରସାମ୍ୟ ହରାଇ ବସିବ।
0: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନଜରରେ ରଖି ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ପ୍ରଣୟନ ହୋଇଥିଲା। ଏହି ଆଇନ ଦ୍ୱାରା ଶିକାରୀ ତଥା ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଉଥିବା ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି।
1: ଏତେ ସବୁ ସତ୍ତ୍ୱେ ବନ୍ୟପ୍ରାଣୀମାନଙ୍କର କ୍ଷୟକ୍ଷତି ହେଇ ଚାଲିଛି, ତେଣୁ ପ୍ରତ୍ୟେକ ଯଦି ଜୀବେ ଦୟା ମନୋଭାବ ପୋଷଣ କରି ସେମାନଙ୍କର ସୁରକ୍ଷା ସଂରକ୍ଷଣ ପ୍ରତି ସଜାଗ ହେବେ, ତାହେଲେ ନିଶ୍ଚୟ ଏ କ୍ଷୟକ୍ଷତିର ଅନ୍ତ ଘଟିବ।
0: ବିଲୁପ୍ତ ହେଇଯାଉଥିବା ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣର ଆବଶ୍ୟକତାକୁ ଉପଲବ୍ଧି କରି ସରକାର ବିଭିନ୍ନ ଯୋଜନା ତଥା ପ୍ରକଳ୍ପର ପରିକଳ୍ପନା କରୁଛନ୍ତି।
1: କେବଳ ସରକାର, ବନ ବିଭାଗ ଚାହିଁଲେ ଏ ସମସ୍ୟାର

0: ସମାଧାନ ହେଇପାରିବନି। ଏଥିପାଇଁ ଜନସାଧାରଣଙ୍କର ସାହାଯ୍ୟ ସହଯୋଗ ଅପରିହାର୍ଯ୍ୟ।
1: ବନ୍ୟପ୍ରାଣୀଙ୍କର ସୁରକ୍ଷା ହେଲେ ଜଙ୍ଗଲର ବିକାଶ ହେବା ସହିତ ସରକାରଙ୍କ ଅର୍ଥନୀତିରେ ମଧ୍ୟ ଉନ୍ନତି ସାଧିତ ହେବ।
0: ହେଲେ ବନ୍ୟପ୍ରାଣୀମାନଙ୍କର କିପରି କେଉଁଭଳି ଭାବରେ ସୁରକ୍ଷା ହେଇପାରିବ, ତାଙ୍କର ପରିଚାଳନା କିପରି ସୁଚାରୁ ରୂପେ କରାଯାଇପାରିବ, ଏହିସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା।
1: ଆଲୋଚନାର ବିଷୟ ହେଉଛି ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଡମ୍ପଡା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର।
0: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରବାଳା ପଟ୍ଟନାୟକ।
2: ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
3: ନମସ୍କାର ମ୍ୟାଡମ।
2: ତାହେଲେ ପ୍ରଥମେ କୁହନ୍ତୁ, ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ପରିଚାଳନା କହିଲେ ସାଧାରଣ ଭାବେ ଗୋଟେ ସାଧାରଣ ଲୋକ କଣ ବୁଝିବ?
3: ଗୋଟେ ଇକୋସିଷ୍ଟମ ଭିତରେ ପ୍ରତ୍ୟେକଟି ଜୀବଜନ୍ତୁଙ୍କର ବଞ୍ଚିବାର ଗୋଟେ ଅଧିକାର ଅଛି। ସେମାନେ ଯଦିଓ ମୁହଁ ଖୋଲିକି ସମାଜକୁ କୌଣସି ସିଧାସଳଖ ବାର୍ତ୍ତା ନ ଦେଇପାରନ୍ତି, ତଥାପି ତାଙ୍କର ଭାବନାକୁ ବୁଝିକି, ତାଙ୍କର ଚାଲିଚଳନକୁ ବୁଝିକି, ତାଙ୍କର ହାବକୁ ପରୀକ୍ଷଣ ନିରୀକ୍ଷଣ କରିକି ତାକୁ ସୁରକ୍ଷା ପ୍ରଦାନ କରିବା ହଉଛି ବନ ବିଭାଗର କର୍ତ୍ତବ୍ୟ। ଯୋଉ ପ୍ରଶ୍ନ ଉଠୁଛି ଯେ କାହିଁକି ଆମେ ତାଙ୍କୁ ସୁରକ୍ଷା ପ୍ରଦାନ କରିବା, ଯେମିତି ମାନବ ଜଗତରେ ବଞ୍ଚିବାର ମାନବର ଗୋଟେ ଅଧିକାର ଅଛି, ଠିକ ସେମିତି ବନ୍ୟପ୍ରାଣୀ ଜଗତରେ ବନ୍ୟପ୍ରାଣୀ ମାନଙ୍କର ମଧ୍ୟ ବଞ୍ଚିବାର ଗୋଟେ ଅଧିକାର ଅଛି। ତାଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କର ଗୋଟେ ବନ ପ୍ରଶାସନ ଅଛି।
2: ବନ୍ୟପ୍ରାଣୀଙ୍କ ସୁରକ୍ଷା ଆମ ପରିବେଶ ଉପରେ କିଛି ପ୍ରଭାବ ପକେଇଥାଏ କି?
3: ନିଶ୍ଚିତ ରୂପେ ତାର ବହୁତ ବଡ ପ୍ରଭାବ ଅଛି। ଯଦି ଆପଣ ବନ୍ୟପ୍ରାଣୀଙ୍କର ସୁରକ୍ଷା ନ କରୁଛନ୍ତି, ସବୁଜିମାର ସୁରକ୍ଷା ନ କରୁଛନ୍ତି, ସୋସାଇଟିରେ ଗୋଟେ ଡିଟେରିଏସନ ଆସିବ। ମୁଁ ଆପଣ ଗୋଟେ ଛୋଟ ଏକ୍ସାମ୍ପଲ ଦଉଛି। ଆପଣ ଆଜିକା ଡେଟ୍ରେ ଦେଖୁଥିବେ ପ୍ରତ୍ୟେକଟି ପରିବାରରେ ଗୋଟେ ଗୋଟେ ଆମେ ଏସି ବ୍ୟବହାର କରୁଛେ। ତାର କାରଣ ହେଲା ଗୋଟେ ଉଚ୍ଚ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଘଟୁଛି। ଯେତେବେଳେ ଆମେ ଆମ ଚାଇଲ୍ଡହୁଡ୍ ଡେଜ୍ରେ ଥିଲେ ସେଠି ଆପଣ ଲକ୍ଷ୍ୟ କରିଥିବେ ଟେମ୍ପରେଚର ହାର୍ଡଲି 33-34 ଡିଗ୍ରୀ ସେଲସିୟସ ରହୁଥିଲା। ଆଜିକା ଡେଟ୍ରେ ସେଇଟା ଅଲରେଡି 42+ ଆସୁଛି। ରିଜିନ୍ ହେଉଛି ଗ୍ରୀନ୍ କଭରେଜ୍ଟା ଦିନକୁ ଦିନ କମୁଛି, ବିଶ୍ୱ ତାପମାତ୍ରାଟା ବଢୁଛି। କାହିଁକି ନା ଯେତେବେଳେ ବରଫାବୃତ ଅଞ୍ଚଳ ଗୁଡିକ ତରଳି ଯାଉଛି, ସେତେବେଳେ ଆପଣଙ୍କର ତାପମାତ୍ରା ବିଶ୍ୱ ତାପମାତ୍ରାଟା ବୃଦ୍ଧି ପାଉଛି। ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଯୋଉ ବନ୍ୟପ୍ରାଣୀମାନଙ୍କର ଯେତିକି ଟେମ୍ପରେଚରରେ ବଡି ଆଡଜଷ୍ଟ କରିକି ପରିବେଶ ସହିତ ଚଳିବା କଥା, ସେମାନଙ୍କର ମଧ୍ୟ ଧୀରେ ଧୀରେ ଡିଟେରିଏସନ ହେଉଛି ବା ସେମାନେ ଧୀରେ ଧୀରେ ବିଲୁପ୍ତ ପ୍ରାୟ ହେଉଛନ୍ତି। 1999 ବାତ୍ୟାରେ ତା ପୂର୍ବରୁ ପ୍ରତ୍ୟେକଟି ଗାଁ ଗଣ୍ଡାରେ ଯେତେବେଳେ ଗୋଟେ ଶବ ସତ୍କାର କାର୍ଯ୍ୟକ୍ରମ ହଉ କିମ୍ବା ଗାଈ ମହିଷାଦି ମରି ଯାଉଥିଲେ, ଆମେ ନେଇକି ଗୋଟେ ଶବ ଯୋଉଠି ପଡେ ତାକୁ ଗାଁ ଗହଳିରେ ଆମେ ମଶାଣୀ ବୋଲି କହୁ, ସେଠି କୁଡ଼ କୁଡ଼ ଶାଗୁଣା ଥିଲେ। ଆପଣ ଦେଖିବେ ଶାଗୁଣାର ବଂଶ ବିଲୁପ୍ତ ପ୍ରାୟ। ଏବେ ଓଡିଶା ରାଜ୍ୟ ସରକାର ବହୁତ ବଡ ପ୍ରଚେଷ୍ଟା କରିକି ଧୀରେ ଧୀରେ ଶାଗୁଣା ପ୍ରଜନନ କେନ୍ଦ୍ର ଗୋଟେ ନନ୍ଦନକାନନ ସୃଷ୍ଟି କରିଛନ୍ତି। ଯଦି ସକ୍ସେସ ହୁଏ ସମସ୍ତ ଏକ୍ସପେରିମେଣ୍ଟ, ଦେନ୍ ଡେଫିନେଟଲି ଆମେ ଧୀରେ ଧୀରେ ଏଗେନ୍ ଶାଗୁଣା ପ୍ରଜନନଟାକୁ ଇମ୍ପ୍ରୁଭ କରିକି ଶାଗୁଣା ସଂଖ୍ୟା ବୃଦ୍ଧି କରିପାରିବା।
2: ଆପଣ କହିଲେ ଯେ ସବୁଜିମା ଧୀରେ ଧୀରେ କମିବାରେ ଲାଗିଛି, ଯାହାକି ଆମ ପରିବେଶ ଉପରେ ପ୍ରଭାବ ପକାଉଛି, ଏହି ସବୁଜିମା କମିବାର କାରଣ କଣ?
3: ଦେଖନ୍ତୁ, ସବୁଜିମା କମିବା ପଛରେ ବହୁତ ଗୁଡିଏ କାରଣ ଅଛି। ଯେତେବେଳେ ଭାରତ ଗୋଟେ ବିକାଶମୁଖୀ ଦେଶ ନଥିଲା, ବର୍ତ୍ତମାନ ବିକାଶମୁଖୀ ଗୋଟେ ଦେଶରେ ପରିଗଣିତ ହେଉଛି, ଯୋଉଟାକୁ ଆମେ ଡେଭଲପ୍ଡ କଣ୍ଟ୍ରି ହିସାବରେ କାଉଣ୍ଟ କରୁଛେ। ଯଦି ଆପଣ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦେଖିବେ, ଇଣ୍ଡିଆ ଯଦି ତାଙ୍କ ସହିତ ରେସ୍ କରିବାକୁ ଚାହୁଁଛି, ଦେନ୍ ଆପଣଙ୍କୁ ଡେଫିନେଟଲି ଗୋଟେ ଡେଭଲପମେଣ୍ଟାଲ ରେସ୍ ଭିତରେ ପାର୍ଟିସିପେଟ୍ କରିବାକୁ ପଡିବ। ଡେଭଲପମେଣ୍ଟାଲ ରେସ୍ ଯେତେବେଳେ ଆମକୁ ଟଚ୍ କରୁଛି, ଡେଫିନେଟଲି ଆମର ସିଧାସଳଖ ଏନ୍ଭାରମେଣ୍ଟ ରହୁଛି ଗ୍ରୀନ୍ ଫିଲ୍ଡ ଉପରେ,
2: ରେଲୱେ
3: ଟ୍ରାକ୍ ହଉ, ଏସବୁ ପ୍ରତ୍ୟେକଟି ଜିନିଷ ଆପଣ ସବୁଜିମାକୁ ଆଫେକ୍ଟ କଲେ ହିଁ କରିବେ। ମନୁଷ୍ୟ ଜଗତ ସଦାବେଳେ ଚାହେଁ ମୋର ସମସ୍ତ ଜିନିଷ ସାଇମଲ୍ଟେନିୟସ୍ ଦରକାର। ମୋତେ ସବୁଜିମା ଦରକାର, ମୋତେ ଜଳ ପ୍ରୋଭାଇଡ୍ କରିବା ଦରକାର, ମୋତେ ବିଦ୍ୟୁତ୍ ଶକ୍ତି ପ୍ରୋଭାଇଡ୍ କରିବା ଦରକାର। ମାନବ ଜଗତର ୱାଣ୍ଟିଂସଟାକୁ ଫୁଲଫିଲ୍ କରିବାକୁ ଯାଇ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୁଅନ୍ତୁ, ରାଜ୍ୟ ସରକାର ଥିଲା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯେତେବେଳେ ଫିଲ୍ଡରେ ଇମ୍ପାକ୍ଟ ଦିଅନ୍ତି ବା ଇଫେକ୍ଟ ଦିଅନ୍ତି, ସେତେବେଳେ ଆପଣଙ୍କର ସବୁଜିମା ଉପରେ ତାର ପ୍ରଭାବଟା ସିଧାସଳଖ ଭାବରେ ପଡ଼େ ଏବଂ ସବୁଜିମାଟା ଧୀରେ ଧୀରେ ଡିଟେରିଏସନ ହୁଏ। ତେଣୁ ସେଇ ସବୁଜିମାଟା ଡିଟେରିଏସନ ହେବା ଦ୍ୱାରା ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀଟା ଧୀରେ ଧୀରେ
2: ଡିଟେରିଏଟ୍
3: ନଷ୍ଟ ହେବା ଯୋଗୁଁ ତାର ପ୍ରଭାବରେ ସେମାନଙ୍କର ମଧ୍ୟ ଅବକ୍ଷୟ ଘଟୁଛି।
2: ତାମାନେ ଆମେ ବି ସବୁଜିମା ପ୍ରତି ନଜର ରଖିବା ଉଚିତ ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବି ସେମିତି ଯତ୍ନବାନ ହେବା ଉଚିତ
3: ନିଶ୍ଚିତ ରୂପରେ। ଦେଖନ୍ତୁ, ଆମର ଯୋଉ IFSR ରିପୋର୍ଟ ଅଛି, ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ ଯୋଉ ଅଛି, 2021-23 ଏବଂ ଅପ୍ ଟୁ ବର୍ତ୍ତମାନ 26-27 ପର୍ଯ୍ୟନ୍ତ ଆପଣ ଦେଖିବେ ଯେ ଓଡିଶା ରାଜ୍ୟ ସରକାର ଆପଣଙ୍କର 33-37% ପର୍ଯ୍ୟନ୍ତ ଜଙ୍ଗଲ ବୃଦ୍ଧି କରିକି ରଖିଛନ୍ତି, ଯୋଉଟା ଆପଣଙ୍କର ଜାତୀୟ ହାରଟା ଅଛି 25-27% ଓନ୍ଲି। ଆମେ ତାଠୁ ଅଲରେଡି 8-10% ଏକ୍ସେସ ଅଛି। ଆମେ ଏଇଟା ଗ୍ରୋ କରିକି ଏଇଥିପାଇଁ ଅଛି ଯେ ସର୍ବସାଧାରଣଙ୍କର ଇନଭଲ୍ଭମେଣ୍ଟ ଇଜ୍ ହାଇଲି ଏସେନ୍ସିଆଲ ଇନ୍ କନଜରଭେସନ୍ ଅଫ୍ ଦି ବାୟୋଡାଇଭର୍ସିଟି। ଆପଣ ଯେପର୍ଯ୍ୟନ୍ତ ସିଧାସଳଖ ଭାବରେ ସର୍ବସାଧାରଣ ଲୋକଙ୍କୁ ଆପଣ ଇନଭଲ୍ଭ ନ କରିଛନ୍ତି, ବନ୍ୟପ୍ରାଣୀ ସୁରକ୍ଷା ଏବଂ ସବୁଜିମାର ଯୋଉ ବୃଦ୍ଧିଟା ଆଜି ଆଲୋଚନା କରୁଛେ ବନାନୀ କାର୍ଯ୍ୟକ୍ରମରେ, ଏଟା ସୁଫଳ ଲାଭ କରିବ ନାହିଁ। ଲୋକମାନେ ଯେତେବେଳେ ସିଧାସଳଖ ଭାବେ ବୁଝିପାରିବେ ଯେ ହାତୀଟି ବଞ୍ଚିବା ଦରକାର, ହରିଣ ମଧ୍ୟ ବଞ୍ଚିବା ଦରକାର, ମୋ ବାରି ଚାରିପଟେ ମଧ୍ୟ ସବୁଜିମା ରହିବା ଦରକାର, ସେତେବେଳେ ଡେଫିନେଟଲି ଆପଣ ଗ୍ରୀନ୍ କଭରେଜ୍ଟା ବଢିବ।
2: ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କଣ କଣ ସବୁ ପଦକ୍ଷେପ?

0: ବନାଉଛି?
1: ପ୍ରଥମ କଥା ହଉଛି ସେଥିରେ ଗୋଟେ ସହଭାଗିତା ଭିତରେ ଆମେ ବନ୍ୟପ୍ରାଣୀ ସୁରକ୍ଷା ପ୍ରଦାନ କରିବା। କିଛି ବର୍ଷ ତଳେ ସେଟା ଗୋଟେ କନସେପ୍ଟ ଥିଲା ଯେ ମ୍ୟାନ୍ ଆନିମଲ୍ କନ୍ଫ୍ଲିକ୍ଟ, ଏଇଟା ଗୋଟେ
0: ପଶୁ ମଣିଷ ବିବାଦ,
1: ଏଇଟା ଗୋଟେ ବିବାଦର ରୂପ ବା ଡାଇଲଗ୍ ନ ରଖି ଆମେ ଏବେ ଗୋଟେ ନୂଆ କନସେପ୍ଟ ତିଆରି କରିଛୁ ସହଭାଗିତା ଭିତରେ ମନୁଷ୍ୟ ଏବଂ ବନ୍ୟପ୍ରାଣୀ କିଭଳି ଭାବରେ ସମାଜରେ ବଞ୍ଚିବେ ବା ସଷ୍ଟେନ୍ କରିବେ। ଦେଖନ୍ତୁ ଏହାର ସୁରକ୍ଷା ପାଇଁ ଲିଗାଲ ପ୍ରୋଭିଜନ ତ ତାର ବହୁତ ଗୁଡ଼ିଏ ଅଛି। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ 1972 ଅଛି, ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ରୁଲ୍ 1974 ଅଛି, ତାକୁ ପନିଶେବଲ ବିଭିନ୍ନ ସେକ୍ସନ୍ସ ଅଛି, ଲିଗାଲ ପ୍ରୋଭିଜନ ତ ବହୁତ ଗୁଡ଼ିଏ ଅଛି। କିନ୍ତୁ ଏ ସବୁ ଜିନିଷ ବାଦେ ଏ ଲିଗାଲ ପ୍ରୋଭିଜନ ଭିତରକୁ ଯଦି ଆପଣ ପଶିବେ ଦେଖିବେ ମୋଷ୍ଟ ଅଫ୍ ଦି କେସ୍ରେ ଟ୍ରାଇବାଲ ପିପୁଲ୍ସ, ଯେଉଁମାନେ ଜନଜାତି ବର୍ଣ୍ଣବାସୀ, ଏଇମାନଙ୍କର ସିଧାସଳଖ ଇନଭଲ୍ଭମେଣ୍ଟ ଥାଏ। କିନ୍ତୁ ସେମାନେ ଯୋଉ ଶିକାରଟା କରନ୍ତି ବା ସେମାନେ ଯାହା ଇଲିଗାଲ ଆକ୍ଟିଭିଟିଜଟା କରନ୍ତି ତାକୁ ଆଣିକି ସେଇ ଲୋକଙ୍କ ପାଖରେ ପହଞ୍ଚାନ୍ତି ଯେଉଁମାନେ ଏସି ଘରେ ବସିକି ସେମାନେ ତାକୁ ଉପଭୋଗ କରନ୍ତି। କହିବାର କନସେପ୍ଟ ହେଲା ଶିକାର କରୁଥିବା ଲୋକଟା ଗୋଟେ ପୁଅରେଷ୍ଟ ଅଫ୍ ଦି ପୁଅର ପିପୁଲ, ଆଦିବାସୀ ଶ୍ରେଣୀର ଲୋକଟେ ଯାହାର ପେଟ ଏବଂ ପିଠି ଦୁଇଟାକୁ ପ୍ରାୟତଃ ସମାନ ଥିବ। ଆମେ ବିଭିନ୍ନ ଫୋରମ ଯେତେବେଳେ ଆରେଷ୍ଟ କରିକି ନଉ ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କୁ ନେଇ ପ୍ରଡ୍ୟୁସ କରୁ, ଯେ ସେତେବେଳେ ସେମାନେ ଫିଲ୍ କରନ୍ତି ଏ ଲୋକଟା ବାସ୍ତବରେ କଣ ଏତେ ବଡ ଜନ୍ତୁଟାକୁ ଶିକାର କରିକି ଆଣିକି ଏଠି ଆମ ପାଖରେ ପହଞ୍ଚିଥିବ। ୟେସ୍, ତା ପାଖରେ ଟେକ୍ନିକାଲ ନଲେଜଟା ଅଛି,
0: କେମିତି ଗୋଟେ ବନ୍ୟପ୍ରାଣୀକୁ ଶିକାର କରେ,
1: ଟ୍ରାଡିସନାଲ ୱେରେ ସେ ତାକୁ ଶିକାର କରିଥାଏ। ସେମାନେ ମଧ୍ୟ ବହୁତ ସଜାଗ ହେଲେଣି, ତାଙ୍କୁ ଯେତେବେଳେ ପନିସମେଣ୍ଟଟା ଇମ୍ପୋଜ କରାଯାଉଛି ସେମାନେ ମଧ୍ୟ ବୁଝୁଛନ୍ତି, ଆମେ ତାଙ୍କୁ ମଧ୍ୟ କାଉନ୍ସିଲିଂ କରୁଛୁ ଏବଂ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ତାଙ୍କୁ ହିଁ ଭାଗିଦାରୀ ରୂପେ ନେଉଛୁ ଏବଂ ତାଙ୍କୁ ଇନଫର୍ମାଣ୍ଟ ଆକାରେ ୟୁଜ କରୁଛୁ। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶା ବୋଧେ ଆଉଟ ଅଫ୍ ଦି 29 ଷ୍ଟେଟ୍ସ ଅଫ୍ ଦି ଇଣ୍ଡିଆ ଫାର୍ଷ୍ଟ ଟାଇମ୍ ଏଆଇଟାକୁ ୟୁଜ କରୁଛି ଫର୍ ଦି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ। ଏବଂ ଏହାର କେତେ ଦୂର ସକ୍ସେସ ଅଛି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଆପଣ ଦେଖିବେ। ଫାର୍ଷ୍ଟ ଟାଇମ୍ ସିମିଳିପାଳରେ ଆମେ ଥିଲା ଏଆଇ କ୍ୟାମେରାଟାକୁ ଟାୱାରଟାକୁ ୟୁଜ କଲୁ, ଲାଷ୍ଟ ସ୍କେଲର ଆମେ ଶିକାରୀମାନଙ୍କୁ ଶିକାର କରୁଥିବା ଅବସ୍ଥାରେ ମଧ୍ୟ ତାଙ୍କୁ ଧରିଛୁ, ଡାଇରେକ୍ଟ ଏଭିଡେନ୍ସ ନେଇକି କୋର୍ଟରେ ପ୍ରଡ୍ୟୁସ କରୁଛୁ। କୋର୍ଟରେ ଗୋଟେ ଦ୍ୱିପାକ୍ଷିକ ସଦାବେଳେ ଆଲୋଚନା ହୁଏ, ଗୋଟେ ଆସାମୀଟାକୁ ସୁରକ୍ଷା ଦେବା ପାଇଁ ଗୋଟେ ଟିମ୍ ଫାଇଟ୍ କରେ, ଆସାମୀଟାକୁ ଆସାମିଲି ପ୍ରୁଫ କରିବା ପାଇଁ ଟିମ୍, ଆଉ ଗୋଟେ ଟିମ୍ ମଧ୍ୟ ସେଠି ଫାଇଟ୍ କରେ। ବିଫୋର ଦି କୋର୍ଟ ଫୋରମରେ ଆପଣଙ୍କୁ ଏଭିଡେନ୍ସ ପ୍ରଡ୍ୟୁସ କରିବା ଗୋଟେ ଏସେନ୍ସିଆଲ ଥିଲା। ତ ଆମେ ସେ ଏଆଇ ଟାୱାର ଯୋଉ ୟୁଜ୍ କଲୁ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଉ ଟେକ୍ନୋଲୋଜି ଆଡପ୍ଟ କଲୁ,
0: ସେ ପ୍ରମାଣ ଗୁଡାକ
1: ସେଠୁ ପାଇଲୁ, ଯଦ୍ୱାରା କି ସେମାନଙ୍କୁ ଖସିବାକୁ ମଧ୍ୟ ବାଟ ମିଳିଲା ନାହିଁ। ତ ରାଜ୍ୟ ସରକାର ଅନେକ ଗୁଡ଼ିଏ ସ୍କିମ୍ ଅଛି, ଗଜ ସୁରକ୍ଷା ଜନରକ୍ଷା ଗୋଟେ ସ୍କିମ୍ ଅଛି, ଗଜ ସାଥୀ ଫାର୍ମର୍ସ ମାନଙ୍କୁ ଆମେ ଗଜ ସାଥୀରେ ତାଙ୍କୁ ୟୁଟିଲାଇଜ୍ କରୁ। କେମିତି ଆମର ଏଇ ବାଙ୍କି ଗୋବିନ୍ଦପୁର ଅଞ୍ଚଳରେ ଡମ୍ପରା ଅଞ୍ଚଳରେ ପ୍ରାୟ ଚାଷୀ ଅଛନ୍ତି ଯେଉଁମାନଙ୍କର ଚାଷ ଜମିଟା ହୋଲ୍ ଥ୍ରୁ ଦ ଇୟର ବାର ମାସ ଯାକ ସେମାନେ କଲ୍ଟିଭେସନ କରନ୍ତି। ଯେହେତୁ ଚନ୍ଦ୍ରା ଡମ୍ପରା ଅଭୟାରଣ୍ୟଟା ଗୋଟେ ଏଲିଫେଣ୍ଟ ସାଙ୍କ୍ଚୁରୀ, ହାତୀ ରେଗୁଲାର ଇଣ୍ଟରଭାଲରେ ଡମ୍ପରା ରେଞ୍ଜରୁ ଆଠଗଡ଼ ଡିଭିଜନକୁ ସେମାନେ ଯାତାୟତ କରିବେ। ମହାନଦୀ ରିଭରଟାକୁ 2.5 କିଲୋମିଟର 3 କିଲୋମିଟର ରେଡିୟସଟାକୁ ସେମାନେ କଭର କରିବେ, ରିଭର ବେଡ୍ଟାକୁ ସେମାନେ ପହଁରିକି ଏପଟୁ ସେପଟୁ ଯାଆନ୍ତି। ତ ଆତଜାତ ସମୟରେ ଡେଫିନେଟଲି ନଦୀ କ୍ରସ କରିବାକୁ ସେମାନେ ଗୋଟେ ଟାୟାର୍ଡନେସ୍ ଫିଲ୍ କରନ୍ତି, ତ ସେମାନେ ଫାଷ୍ଟ ଖାଇବା ପାଇଁ ରିଭର ବ୍ୟାଙ୍କରେ ଯାହା ସବୁ କ୍ରପ ଥିବ ତାକୁ ଡ୍ୟାମେଜ୍ କରନ୍ତି। ରାଜ୍ୟ ସରକାରଙ୍କର ପ୍ରାବଧାନ ଅଛି, କ୍ରପ ଡ୍ୟାମେଜ୍ ଯଦି କରୁଛନ୍ତି ତାଙ୍କୁ ଆମେ ଅନୁକମ୍ପା 2.0ରେ ତାଙ୍କୁ କମ୍ପେନ୍ସେସନ୍ ଦେବା। ସୋ ପର୍ ହେକ୍ଟର ରାଜ୍ୟ ସରକାର ବା ଯଦି ପ୍ୟାଡି ଫିଲ୍ଡ ଅଛି 20,000 ଟଙ୍କା ଦେଉଛନ୍ତି ପର୍ ହେକ୍ଟର, ଯଦି କ୍ୟାସ୍ କ୍ରପ ଅଛି ସେଟା ଆରାଉଣ୍ଡ 25,000 ସେମାନେ ଦେଉଛନ୍ତି। ଆମେ ତାକୁ ଆକ୍ସେସ୍ କରୁ କେତେଙ୍କର ଏକ୍ସଟେଣ୍ଟ ଅଫ୍ ଡ୍ୟାମେଜ୍ ଅଛି, ବେସିଂ ଅପନ୍ ଦ୍ୟାଟ୍ କମ୍ପେନ୍ସେସନ୍ଟା
0: ଅନୁସାରେ ଦେବା ପାଇଁ ଚେଷ୍ଟା,
1: ଏବଂ ଦ୍ୟାଟ୍ ଗୋଟେ ଟ୍ରାନ୍ସପରେନ୍ସି ମୋଡ୍ରେ ଦେଉଛୁ, ଅନ୍ଲାଇନ୍ରେ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୁଏ ସେଟା।
0: ହାତୀମାନେ ତାଙ୍କର ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଉନାହାନ୍ତି ବୋଲି ସହରାଭିମୁଖୀ ହେଉଛନ୍ତି, ଏହି ପ୍ରସଙ୍ଗରେ ଆପଣ କଣ କହିବେ?
1: ମୁଁ ଆପଣଙ୍କୁ ଜଷ୍ଟ 20 ଇୟର୍ସ ବ୍ୟାକ୍ର ଗୋଟେ ହିଷ୍ଟ୍ରି କହିବି। କଟକ ଭୁବନେଶ୍ୱର ସହରଟା ଗୋଟେ ଲିମିଟେଡ୍ ଜୋନ୍ ଭିତରେ ଥିଲା, ସବସିକ୍ୱେଣ୍ଟଲି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଏଇଟା ଗୋଟେ ଟ୍ୱିନ୍ ସିଟ୍ର ଆଖ୍ୟା ଦେଲେ, ଏବଂ ଏ ଟ୍ୱିନ୍ ସିଟ୍ର ଆଖ୍ୟାଟା ଧୀରେ ଧୀରେ ତାର ପରିସୀମାଟା ବଢ଼ିଲା, ପରିସୀମାତ୍ରା ବଢ଼ିଲା, ସେତେବେଳେ ସହରଟା ବଢ଼ିଛି ଏଲିଫ୍ୟାଣ୍ଟ ହାବିଟେଟ୍ ଭିତରକୁ। ହାତୀ ଆଜି ସହରାଭିମୁଖୀ ହେଇନି, ହ୍ୟୁମାନ ବିଙ୍ଗ ଆଜି ସହରାଭିମୁଖୀ ଏକ୍ସପାନ୍ସନ୍ କରିଦେଇଛି ହାତୀର ହାବିଟେଟ୍ ବା ପରିସଂସ୍ଥା ଭିତରକୁ। ହାତୀ ଥରେ ଯୋଉ ରୁଟ୍ ଦେଇକି ଯାଇଥାଏ, ମନେ ରଖିଥାଏ ମୁଁ ଏଇ ରାସ୍ତା ଦେଇକି ଆସିଛି, ସେଇ ରାସ୍ତା ଦେଇକି ମୁଁ ଫେରିବି, ତ ସେପଟେ ଫେରିଲା ବେଳକୁ ସେଠି ଯଦି ରାସ୍ତା ଥିବ, ସେଠି ଯଦି ପାଚେରୀ ଥିବ, ଘର ଥିବ, ଡେଫିନେଟଲି ସେ ତାକୁ ଆମେ ତା ଏରିଆଟାକୁ ଇନକ୍ରୁଜ କରିକି ଘର କରିଛେ। ସେକେଣ୍ଡ ଥିଙ୍ଗ ଦେଖିବେ, ହାତୀର କ୍ଷତି ହବନି କିମ୍ବା ମଣିଷର କ୍ଷତି ହବନି, ମାନେ କାହାରି କ୍ଷତି ନ କରିବା ପାଇଁ ଆମେ ଏବେ ଗୋଟେ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ ବ୍ୟବହାର କରୁଛୁ, ତାକୁ ଇଡବ୍ଲ୍ୟୁଏସ୍ କହୁଛେ ତାକୁ। ଗୋଟେ ଜାଗାରେ ଗୋଟେ ଟାୱାର ଦେହରେ ଗୋଟେ ସାଇଲେଣ୍ଟ ଡେ ସେଟ୍ଅପ୍ କରିଛୁ, ସେଟା ସୋଲାର ଲାଇଟ୍ ଫିଟେଡ୍, ଏବଂ ସେଥିରେ ଗୋଟେ ମେମୋରି କାର୍ଡଟେ ବା ଚିପ୍ କାର୍ଡଟେ ୟୁଜ୍ ହଉଛି। ସପୋଜ ଆମେ କୌଣସି ଫାର୍ମର ଠୁ କି କୌଣସି ପବ୍ଲିକ ଠୁ ମାନେ ଗୋଟେ ମେସେଜ ପାଇଲୁ ଯେ ଅଙ୍କି ଏରିଆରେ ଗୋଟେ ହାତୀ ଆସି ଏଠି ପହଞ୍ଚିଛି, ତ ଇମିଡିଏଟଲି ଆମେ ସେଇ ନମ୍ବରଟାକୁ ଆମେ ଗୋଟେ ମିସ୍ କଲ୍ଟେ କରିବୁ। ଆଟ୍ ଦ ସେମ୍ ଟାଇମ୍ ସେ ଗୋଟେ କିଲୋମିଟର ରେଡିୟସ୍ ପର୍ଯ୍ୟନ୍ତ ସେ ଆପଣ ଗୋଟେ ସାଇଲେଣ୍ଟେ ପ୍ରଡ୍ୟୁସ୍ କରିବେ, ସୋ ଦ୍ୟାଟ୍ ପବ୍ଲିକ ଇମିଡିଏଟଲି ଆୱାର ହେଇଯିବେ ଯେ ଏଇ ଏରିଆକୁ ବର୍ତ୍ତମାନ ହାତୀ ଆସିଛି, ଆମେ ଆମ ଘର ଭିତରେ କବାଟ ଜଗା ବନ୍ଦ କରି ରହିବୁ। ହାତୀ କ୍ରସ କରିଗଲା ପରେ ବନ ବିଭାଗକୁ ଆମେ ମେସେଜ ପାଇଁ ଏଗେନ ଆସିବୁ। ଆଉ ଗୋଟେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି, ଏବେ ଓଡ଼ିଶା ବନ ପ୍ରଶାସନ ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ଗୋଟେ କୋଡିନେସନ ମିଟିଂ ହେଉଛି ରେଗୁଲାର ଇଣ୍ଟରଭାଲରେ, ସେମାନେ ସମସ୍ତଙ୍କ ଭିତରେ ପ୍ରତି ମାସରେ ଗୋଟେ ସମନ୍ୱୟ ବୈଠକ କରୁଛନ୍ତି
0: ଏଇ ବନ୍ୟପ୍ରାଣୀଙ୍କ
1: ସୁରକ୍ଷାକୁ ନେଇକି, ପର୍ଟିକୁଲାରଲି ଯେତେବେଳେ ଇଲେକ୍ଟ୍ରିକ ବ୍ଲେସନ ହେଉଛି କି ଯେତେବେଳେ ରେଲୱେ ଆକ୍ସିଡେଣ୍ଟ ହେଉଛି ତାକୁ ରିଡ୍ୟୁସ୍ କରିବା ପାଇଁ, ମିନିମାଇଜ୍ କରିବା ପାଇଁ ଆମେ ତାଙ୍କ ସହିତ କୋଡିନେସନ ମିଟିଂ କରୁଛୁ। ସପୋଜ

0: କରିଡର ବୋଲି ଆମେ ଗୋଟେ ଇୟର ମାର୍କ ରଖିଛୁ, ଏ ଜାଗାରେ ହାତୀ ନିଶ୍ଚିତ ରୂପେ ବାହାରକୁ ବାହାରିବ। ହାତୀ ଗୋଟେ ମାଇଗ୍ରେଟରୀ ୱାଇଲ୍ଡ ଆନିମଲ, ଗୋଟେ ସ୍ଥାନ ଆଉ ଗୋଟେ ସ୍ଥାନକୁ ଡେଫିନେଟଲି ଯିବା। ତ କହିବାର ସେନ୍ସ ହେଲା ସେମାନେ ସୋସିଆଲି ଆମଠୁ ବହୁତ ଗୁଣରେ ଅଧିକ ମାନେ ଆଟାଚ ଟୁ ଇଚ୍ ଅଦର, ତେଣୁ ତାଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କ୍ରୋଡ୍ସ ଅଫ୍ ରୁପିସ୍ ଇନ୍ଭେଷ୍ଟମେଣ୍ଟ କରୁଛନ୍ତି। ଆମେ ଖୁସି ହେବା ଦରକାର ଯେ ଏଇ ସୁରକ୍ଷା ନୀତି ଯୋଗୁଁ ଆଜି ଓଡ଼ିଶାର ପୋଟେନ୍ସିଆଲ 1700-1800 ହାତୀ ଥିବା ଜାଗାରେ ଆମେ 2100-2200 ହାତୀ ପାଉଛେ, ଏବଂ ନ୍ୟୁ ବେବି ବର୍ନ୍ସ ମଧ୍ୟ ଆସୁଛି। ମୋଷ୍ଟ ଅଫ୍ ଦ ଟାଇମ୍ ଆପଣ ଦେଖିବେ ମିଡିଆ କଭରେଜ କରୁଛନ୍ତି, ଏଠି ହାତୀ ମୃତ୍ୟୁ ହେଲା, ସେଠି ହାତୀ ମୃତ୍ୟୁ ହେଲା, ଏଠି ହାତୀ ମୃତ୍ୟୁ ହେଲା। ମୁଁ ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ ଦେଖିଲିନି ହାତୀ ଛୁଆଟେ ହାତୀ ଜନ୍ମ କରିଛି, ଗୋଟେ ନେଗେଟିଭ ମେସେଜଟାକୁ ଆମେ ସ୍ପ୍ରେଡ୍ କରିଦେଉଛୁ ଇମିଡିଏଟଲି।
1: ନେଗେଟିଭ ଜିନିଷଟା ବି ସମସ୍ତେ ବହୁତ ଶୀଘ୍ର ଗ୍ରହଣ କରି ନିଅନ୍ତି, ଆଉ ସେଟା ବି ମନ ଭିତରେ ପୁରା ମାନେ ଛାପି ହେଇକି
0: ରହିଯାଏ, ଗୋଟେ ଫ୍ଲେଭର ଆଡେଡ୍ ଟାଇପ୍ର ସବଷ୍ଟାନ୍ସ ମିଳିଯାଏ ତାଙ୍କୁ। ଆମେ ଡେଫିନେଟଲି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବୁ, ବନ ପ୍ରଶାସନକୁ ଆମେ ଧନ୍ୟବାଦ ଦେବୁ, ଯେତେ ପିଆର୍ଆଇ ମେମ୍ବର୍ସ ଅଛନ୍ତି, ପବ୍ଲିକ୍ ଅଛନ୍ତି, ତାଙ୍କ ପାର୍ଟିସିପେସନ ଯୋଗୁଁ ଓନ୍ଲି ଆଜି ତା ସଂଖ୍ୟାଟା ଧୀରେ ଧୀରେ ବଢିକି 2100-2200 ଭିତରକୁ ଆମ ଆସିଛି। ଏଠି
1: ଏତେ ସବୁ କରିବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ଦେଖାଯାଉଛି ହାତୀ, ବାରା, ହେଟା ବାଘ, ହରିଣ ଏମାନଙ୍କୁ ସବୁ ଶିକାର କରାଯାଉଛି। ଯେହେତୁ ଜଣେ ଆପଣ ହେଉଛନ୍ତି ବନାଞ୍ଚଳ ଅଧିକାରୀ, ଏ ପ୍ରସଙ୍ଗକୁ ଆଧାର କରି କଣ ଆପଣ ଆମ ଶ୍ରୋତାବନ୍ଧୁ ମାନଙ୍କୁ କହିବେ?
0: ଶିକାର କରିବା ଇତିହାସ ପୃଷ୍ଠରେ ଯଦି ଆପଣ ଦେଖି ଆସିବେ, ପୌରାଣିକ ତଥ୍ୟରୁ ଯଦି ଆପଣ ଦେଖି ଆସିବେ, ଶିକାର କରିବାର ଗୋଟେ ପରମ୍ପରା ବା ପ୍ରଥା ରହିଆସିଛି। ତାର ମାନେ ନୁହେଁ ଯେ ଆଜିକା ଡେଟରେ ମଧ୍ୟ ମଣିଷ ଶିକାର କରିବେ। ସେତେବେଳେ ରାଜା ମହାରାଜ ମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଶିକାର କରୁଥିଲେ, ନିଜର ଖୁସିଟାକୁ ଜାହିର କରିବା ପାଇଁ ଶିକାର କରୁଥିଲେ, ଯାହା
1: ପୌରାଣିକ
0: ଗ୍ରାଣ୍ଡ ପ୍ୟାରେଣ୍ଟସ୍। ଏ ପରମ୍ପରା ବା ପ୍ରଥାଟା ଅତୀତରୁ ଗଡି ଆସୁଥିଲା, ତାର ଅର୍ଥ ନୁହେଁ ଆଜିକା ଡେଟରେ ଆମେ ସେଟା କରିବା। ମୁଁ ଏଇଟାକୁ ଅସ୍ୱୀକାର କରିବିନି ମ୍ୟାଡାମ, ଆଜିକା ଡେଟରେ ଶିକାର ହଉ ନାହିଁ, କିନ୍ତୁ ଆଜିକା ଡେଟ୍
1: ଶିକାରଟା କମି ଯାଇଛି।
0: ୟେସ୍, କିନ୍ତୁ ସେଠି ଆଉ ଗୋଟେ ସେମ୍ ଟାଇମ୍ ଗୋଟେ ପ୍ରୋବ୍ଲେମ୍ ହେଉଛି, ଯେତେବେଳେ ଅଧିକରୁ ଅଧିକ ସଂଖ୍ୟାର ଆପଣଙ୍କର କୋର୍ଟରେ ଥିଲା କେସ୍ ପେଣ୍ଡିଂ ରହିଯାଏ, ସେତେବେଳେ କୋର୍ଟ ଏଇ କେସ୍ ଗୁଡିକୁ ଏତେ ଗୁରୁତ୍ୱ ନିଅନ୍ତି ନାହିଁ। କାହିଁକି ନା କୋର୍ଟର ବି ଗୋଟେ ଲିମିଟେସନ୍ସ ଅଛି। ଲିମିଟେସନ୍ସ କଣ ନା ନମ୍ବର ଅଫ୍ ଜଜେସ୍ ଲେସ୍, ସେଥିରେ କେତେଜଣ ଆବସେଣ୍ଟ ଥିବେ, କେତେଜଣ ମାନେ ସ୍ପେସିଫିକାଲି ୱାଇଲ୍ଡ ଲାଇଫ୍ କେସେସ୍କୁ ଲିମିଟେଡ୍ ଜଜେସ୍ ଡିଲ୍ କରୁଥିବେ, ସେଥିରେ ୱାଇଲ୍ଡ ଲାଇଫ୍ କେସ୍ ଗୁଡ଼ିକ ରେଗୁଲାର ଇଣ୍ଟରଭାଲ୍ରେ ଟ୍ରାଏଲ୍ ହେଉନି। ତ ଆମେ ମଝିରେ ଗୋଟେ କନ୍ସେପ୍ଟ ତିଆରି କରୁଥିଲୁ, ଗୋଟେ ଯେମିତି ଲେଡିଜ୍ କେସ୍ରେ ଗୋଟେ ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହେଉଛି, ଯେମିତି ଆପଣଙ୍କ ସେମିତି ବନ୍ୟପ୍ରାଣୀଙ୍କ କେସ୍ ପାଇଁକି ଆଇଦର ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହେଉ କିମ୍ବା ଗୋଟେ ଗ୍ରୀନ୍ କୋର୍ଟ ଫର୍ମେସନ୍ ହେଉ, ଯେଉଁମାନେ ୱେଲ୍ ଆକ୍ୱେଣ୍ଟେଡ୍ ୱିଥ୍ ଦି ୱାଇଲ୍ଡ ଲାଇଫ୍ କେସେସ୍, କ୍ରିମିନାଲ୍ ଆକ୍ଟିଭିଟିଜ୍ ଉପରେ ଯେଉଁମାନେ ଆକ୍ୱେଣ୍ଟେଡ୍ ଅଛନ୍ତି, ସେମାନେ ସେ କେସ୍ ଗୁଡ଼ିକୁ ଟ୍ରାଏଲ୍ କରନ୍ତୁ, ଏବଂ ଦଣ୍ଡବିଧାନରେ ଆଉ କିଛି ପରିବର୍ତ୍ତନ ମଧ୍ୟ ଆଣନ୍ତୁ। ଯୋଡ଼େ ତିନିଟା କେସ୍ରେ ମଧ୍ୟ ବହୁତ ଲୋକଙ୍କୁ ମାନେ ସିଭିୟରଲି ପନିଶମେଣ୍ଟ ହେଇଛି, ବହୁତ ଖୁସି ଲାଗୁଛି। ଯୋଉ ଶିକାର କରିବା, ହାତୀଦାନ୍ତ ଟ୍ରେଡିଂ କରିବା, ବଜ୍ରକାତୁଆ ଟ୍ରେଡିଂ କରିବା, ଫରେଷ୍ଟ ହାଉସ୍ ଗୋଟେ ଓପନ୍ ଟ୍ରେଜରୀ ଅଫ୍ ଦି ଗଭର୍ଣ୍ଣମେଣ୍ଟ ଆଣ୍ଡ ଫର୍ ଦି ପିପୁଲ୍।
1: ମୋର ଆଲୋଚନା ଭିତରେ ଆପଣ କହିଥିଲେ ଯେ ଯୋଉ ଜନଜାତି ମାନେ ରହିଛନ୍ତି ସେମାନେ ତାଙ୍କର ଜୀବିକା ପାଇଁ ଏ ଯୋଉ ପଶୁ ଶିକାର କରୁଛନ୍ତି, ତେଣୁ ତାଙ୍କ ଜୀବିକା ପାଇଁ ସେ କେମିତି ପଶୁ ଶିକାର ନ କରିବେ, ସେଥିପାଇଁ କିଛି ସରକାର ବା ବନ ବିଭାଗ ଚେଷ୍ଟା କରୁଛନ୍ତି କି?
0: ବର୍ତ୍ତମାନ ରାଜ୍ୟ ସରକାର ଅତି ସୁନ୍ଦର କନ୍ସେପ୍ଟ ଗୋଟେ ତିଆରି କରୁଛନ୍ତି, ଆଦିବାସୀ ମାନଙ୍କର ଡେଭଲପମେଣ୍ଟ ଗୋଟେ ନାରା ହେଇକି ନ ରହୁ,
1: ଆଦିବାସୀ
0: କେମିତି ପରିଣତ ହେଇପାରିବ, ସେଥିପାଇଁ ମାନେ ଅନେବଲ୍ ଚିଫ୍ ମିନିଷ୍ଟର ମଧ୍ୟ ଏବେ ଗୋଟେ ରିସେଣ୍ଟଲି ଗୋଟେ ଭେରି ଶର୍ଟଲି ସୁନ୍ଦର ଡିସିସନ୍ଟେ ନେଇଛନ୍ତି। ଆଦିବାସୀ ମାନଙ୍କର କଣ ୱାଣ୍ଟିଙ୍ଗସ୍ ଅଛି, କନ୍ସର୍ନ ଏରିଆର ବିଡିଓ ତହସିଲଦାର ଏମାନେ ଯାଇକି ଆଗ ତାଙ୍କର ୱାଣ୍ଟିଙ୍ଗସ୍ଟାକୁ ଆଗ ତାଙ୍କଠୁ ଗୋଟେ ଲିପିବଦ୍ଧ ଆକାରରେ ଆଣନ୍ତୁ। ପାନୀୟ ଜଳ ବ୍ୟବସ୍ଥା ହଉ, ଶିକ୍ଷା ବ୍ୟବସ୍ଥା ହଉ, ସ୍ୱାସ୍ଥ୍ୟ ବ୍ୟବସ୍ଥା ହଉ, ଗମନାଗମନ ହଉ, କଣ କଲେ ତାଙ୍କର ଡେ ଟୁ ଡେ ଲାଇଭଲିହୁଡ଼ରେ ଚେଞ୍ଜେସ୍ ଆସିପାରିବ। ତ ସେମାନେ ଗଛକୁ ଦେବତା ବୋଲି ପୂଜା କରନ୍ତି, ଆଜିକା ଡେଟ୍ରେ ମହେନ୍ଦ୍ରଗିରି ରାଜା ବୋଲି ମହେନ୍ଦ୍ରଗିରି ପାହାଡ ପର୍ବତକୁ ଲୋକ ପୂଜା ଅର୍ଚ୍ଚନା କରୁଛନ୍ତି। ବୃକ୍ଷ ଦେବତାଙ୍କୁ ପୂଜା କରିବା ହଉଛି ଆମର ଗୋଟେ କଲଚର, ସେଟା ଯେ କେବଳ ଆଦିବାସୀଙ୍କ ପାଖରେ ଅଛି ସେଇଟା
1: ସଂସ୍କୃତି
0: ପରମ୍ପରାରେ ସେଟା ରହିଛି, ବୃକ୍ଷ ରାଜିକୁ ଆମେ ପୂଜା ଅର୍ଚ୍ଚନା କରିବା, ସେଟା କରିଥିବା ଯୋଗୁଁ ଆଜି ମଣିଷ ଜଗତଟା ବଞ୍ଚିଛି ଓନ୍ଲି ବିକଜ ଅଫ୍ ଦ୍ୟାଟ୍।
1: ଗଛ ଲତା ପଶୁପକ୍ଷୀ ପରସ୍ପର ପରିପୂରକ, ଯେମିତି ଆମ ସବୁ ଜୀବଙ୍କୁ ଭଲ ପାଉଛୁ ଆମ ବନ୍ୟ ପ୍ରାଣୀଙ୍କୁ ବି ସେମିତି ଭଲ ପାଇବା କଥା।
0: ଦେଖନ୍ତୁ ବିଜ୍ଞାନ ଯେତେ ଆଗକୁ ବି ଯାଉ, ପୌରାଣିକ ତଥ୍ୟ ଯାହା କହୁଛି ଆପଣଙ୍କର ପରମ୍ପରା ଆଉ ସଂସ୍କୃତିକୁ ଯିଏ ବଞ୍ଚେଇକି ରଖିଛି ସିଏ ଗୋଟେ ସୂତ୍ରରେ ବନ୍ଧା ହେଇକି ରହିଛି। ମାନବ ଜଗତକୁ ଗୋଟେ ସୂତାରେ ବାନ୍ଧି ରଖିବାର ନାଁ ହଉଛି ଗୋଟେ ଧର୍ମ। କିଛି ଦିନ ତଳେ ଦେଖିଥିବେ ଗାଁରେ ହାତୀ ଆସିକି ସିନ୍ଦୁର ଲଗେଇକି ବୁଲୁଥିଲା, ତା ମାଉଁ ତ ଧାନ କଲେକ୍ସନ କରୁଥିଲା, ତାକୁ ଦୀପଳା ଦଉଥିଲା, ସିଏ କିଛି ତା ନିଜ ପେଟ ପାଟଣା ପାଇଁ ରଖୁଥିଲା। ଆମେ ହାତୀଙ୍କୁ ଲକ୍ଷ୍ମୀଙ୍କ ବାହନ ହିସାବରେ ଆମେ ପୂଜା ଅର୍ଚ୍ଚନା କରୁଥିଲେ, କୁଲାର ମଧ୍ୟ ଦାନ ଦଉଥିଲେ। ସେଇ ପରମ୍ପରାଟା ଧୀରେ ଧୀରେ ଦେଖନ୍ତୁ ବନ୍ଦ ହେଲା, କାହିଁକି ନା ହାତୀ ଉପରେ ଥିଲା ଗୋଟେ ମାଉଁତଟେ ସବାର କରିକି ଆସିକି ଭିକ୍ଷାବୃତ୍ତି କଲା, ସେ ଗୋଟେ ରଙ୍ଗ ମେସେଜ ଗଲା, ବିଜନେସରେ କନ୍ଭର୍ଟ ହେଲା, ସର୍କସରେ ସେଟା ମଧ୍ୟ ୟୁଜ୍ ହଉଥିଲା, ତାକୁ ଧୀରେ ଧୀରେ ବନ୍ଦ କଲେ। ଗୋଟେ ୱାଇଲ୍ଡ ଆନିମଲ୍ର ଫ୍ରିଡମ୍ ଦରକାର, ରାଜା ହିସାବରେ ସେ ଚଳିବା ଦରକାର, ତା ନିଜ ଏରିଆରେ ସେ ବୁଲିବା ଦରକାର, ତାକୁ ବାନ୍ଧିକି ପ୍ରଶାସନିକ ବ୍ୟବସ୍ଥା ଭିତରକୁ ଟାଣି ଆଣିଲା ଭଳିଆ ତାକୁ ଆଣିକି ତାକୁ ଜବରଦସ୍ତି ନେଇକି ବୁଲେଇକି କୁହା, ଇଟ୍ ଇସ୍ ନଟ୍ ଦି ମାନେ ଗୋଟେ ଆମ ପ୍ରତି ଯେମିତି ଆମେ କହୁଛେ ଅମାନବିକତା କାର୍ଯ୍ୟକ୍ରମ ହଉଛି, ସେମିତି ବନ୍ୟପ୍ରାଣୀଙ୍କ ପ୍ରତି ମଧ୍ୟ ଗୋଟେ
1: ଅମାନସିକ
0: ବ୍ୟବହାର ହଉଛି, ସେଟାକୁ ବନ୍ଦ କରିଦିଏ।
1: ସାର୍, ଜଙ୍ଗଲରେ ଏଇ ଯୋଉ ବନ୍ୟପ୍ରାଣୀଙ୍କର ଖାଦ୍ୟ ପାନୀୟ ଆଉ ତାଙ୍କର ବାସସ୍ଥାନକୁ ନେଇକି ଏବେ ସବୁ କଣ ସରକାର ନୂଆ ନୂଆ କିଛି ବ୍ୟବସ୍ଥା କରିଛନ୍ତି?
0: ଦେଖନ୍ତୁ ବନ୍ୟପ୍ରାଣୀ ସଂରକ୍ଷଣର ସେଇଟା ହଉଛି ଗୋଟେ ମେଜର ପାର୍ଟ, ଆପଣ ଯୋଉ ପ୍ରଶ୍ନଟା କରୁଛନ୍ତି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ପାଇଁ ନିହାତି ରୂପେ ୱାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ପଏଣ୍ଟ ଅଫ୍ ଭ୍ୟୁରୁ ମୁଁ

0: ଆପଣ କହୁଛି ଚନ୍ଦକା ଏବଂ ଅନ୍ୟ ପ୍ରାଣୀ ମାନଙ୍କଠାରେ ଆପଣ ଦେଖିବେ ଆମେ ମେଗା ୱାଟର ବଡି ସବୁ ଫ୍ରେମିଂ କରୁଛୁ। 100% ଆସ୍ୟୁର ହେବେ ଯେ ସେ ଯୋଉ ମେଗା ୱାଟର ବଡି ଯୋଉ ୱାଟରଟା ଆମେ ରିଷ୍ଟୋର କରି ରଖୁଛେ ବର୍ଷା ଜଳଟାକୁ ସେଟା ହୋଲ୍ ଥ୍ରୁ ଦ ମାନେ ସମର ସିଜନଟାକୁ ସେ କଭର କରିବ। ଯେତେବେଳେ ଗୋଟେ ବନ୍ୟପ୍ରାଣୀ ସଂଘର୍ଷ କରୁଛି ପାଣି ଦିବନ୍ଧା ପିଇବା ପାଇଁ 4 ମାସ, ଯଦି ଆପଣ ବର୍ଷା ଜଳଟାକୁ ସ୍ଥଗିତ ରଖିକି ସେ 4 ମାସଟାକୁ 2 ମାସ କଭର କରିଦେଉଛନ୍ତି, ଇଟ୍ ଇଜ୍ ଅଲସୋ ୱାନ୍ କାଇଣ୍ଡ ଅଫ୍ କନଜରଭେସନ ଆକ୍ଟିଭିଟିଜ। ଏବଂ ଛୋଟ ଛୋଟ ୱାଟର ବଡି ଗୁଡ଼ିକୁ ଆମେ ରିନୋଭେଟ କରିକି ଗୋଟେ ମେଗା ୱାଟର ବଡିରେ କନଭର୍ଟ କରୁଛୁ, ଯୋଉଟା ସେଇ 2 ମାସଟାକୁ ଏଗେନ୍ ଆମେ ଟ୍ରାଏ କରୁଛୁ 3 ମାସକୁ କନଭର୍ଟ କରିବା।
1: ଖାଦ୍ୟ ପାଇଁ ସାର୍ ବାଉଁଶ ହେଉଛି ହାତୀ ମାନଙ୍କର ମାନେ ପ୍ରିୟ ଖାଦ୍ୟ, ସେମିତି କିଛି ବାଉଁଶ ଗଛ ଲଗେଇବା ଜଙ୍ଗଲରେ?
0: ବାଉଁଶଟା ହାତୀର ଗୋଟେ ପ୍ରିୟ ଖାଦ୍ୟ ଆମେ ଜେନେରାଲି ଭାବୁଛେ। ଆମର ଯାହା ଏକ୍ସପିରିଏନ୍ସ କହୁଛି 2020-21 ବେଳକୁ ଚନ୍ଦକା ବନ୍ୟପ୍ରାଣୀ ମାନଙ୍କ ଭିତରେ ବାଉଁଶ ଗଛରେ ସମସ୍ତ ଛୋଟ ବଡ ଯେତେ ବାଉଁଶ ଗଛ ଥିଲା ସବୁଥିରେ ଫୁଲ ଫୁଟିଲା। ତାକୁ କୁହାଯାଏ ଗୋଟେ ଗ୍ରେଗାରିୟସ୍ ଫ୍ଲାୱରିଂ ବୋଲି ତାକୁ କୁହାଯାଏ। ଫୁଲ ହେଲେ ସେ ବାଉଁଶ ଗଛଟା ମରିବାଟା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତ ଗୋଟେ କଣ୍ଟା ବାଉଁଶ ଗଛ ଥିଲା ମରିବ, ତାକୁ ଏଇ ବର୍ଷ ଗଛ ଫ୍ଲାୱରିଂ ହେଲେ ସେମ୍ ଇୟର୍ରେ ସେ ଡିଟୋରେଟ୍ ହୁଏନି, ତାକୁ ଡିକମ୍ପୋଜିସନ୍ ହେବା ପାଇଁ 2-4 ବର୍ଷ ସମୟ ତାକୁ ଲାଗେ। 4 ବର୍ଷ ପରେ ଏଣ୍ଟାୟାର ବାଉଁଶ ଜଙ୍ଗଲ ସବୁ ଡ୍ୟାମେଜ୍ ବା ଡିକମ୍ପୋଜିସନ୍ ହେଇଗଲା ଇନ୍ ଚନ୍ଦକା ଫରେଷ୍ଟ। ମରୁଭୂମି ଭଳିଆ ଧୀରେ ଧୀରେ ସେ ଜାଗାଟା ଦେଖାଗଲା, କିନ୍ତୁ ଫର୍ଚୁନେଟ୍ଲି ଯୋଉ ବାଉଁଶ ଫୁଲ ହେଇଥିଲା ନେକ୍ସଟ 5th ଇୟର୍ ବେଳକୁ ସେ ବାଉଁଶ ଗୁଡିକ ନ୍ୟାଚୁରାଲ ରିଜେନେସନ୍ ଆସିଲା। ଗୋଟେ ପ୍ରୋଫ୍ୟୁଜ୍ଲି ନ୍ୟାଚୁରାଲ ରିଜେନେସନ୍ 2025-26 ବେଳକୁ ପଳେଇ ଆସିଲା। ବର୍ତ୍ତମାନ ଏତେ ସଂଖ୍ୟାରେ ଆପଣଙ୍କର କଣ୍ଟା ବାଉଁଶ ଭର୍ତ୍ତି ହେଇଛି, ହାତୀ ସେ କଣ୍ଟା ବାଉଁଶଟା ଗୋଟେ ମନୋପୋଲି ଭଳିଆ ଫିଲ୍ କଲା, କେବଳ ସେ କଣ୍ଟା ବାଉଁଶଟାକୁ ସେ ବର୍ତ୍ତମାନ ଖାଇବାକୁ ଲାଇକ୍ କରୁନି। ଆମେ ଏବେ ଗୋଟେ ମିକ୍ସ ଭେରାଇଟି ତା'ଦେହରେ ଆଡ୍ କରିବାକୁ ଚାହୁଁଛୁ, ଯୋଉ ରାଇଜୋମ୍ ବାମ୍ବୋ ବାଉଁଶ କିଛି ନ୍ୟୁଟ୍ରାନ୍ସ କିଛି ଆଣିକି ତା'ଦେହରେ ମିକ୍ସ କରିବାକୁ ଏ ବର୍ଷ ଗୋଟେ ଆଟେମ୍ପ୍ଟ ନେଇଛୁ। କିନ୍ତୁ ଯେତେବେଳେ ନ୍ୟାଚୁରାଲ ବାମ୍ବୁ ରିଜେନେସନ୍ ତା ଭିତରେ ଆସିଛି, ଏତେ ପରିମାଣରେ ଆସିଯାଇଛି, ତା ଭିତରେ 3-4 ବାସସ୍ଥାନ ତାଙ୍କର ଡେଭଲପ୍ ହେଇଛି। ଲାଇକ୍ ସେମାନେ ନ୍ୟୁ ବେବି ବର୍ନ କରିବା ପାଇଁ ତାଙ୍କର ଗୋଟେ ହାବିଟାଟ୍ ଡେଭଲପମେଣ୍ଟ ହେଇଛି, ଛୋଟ ଛୋଟ ଜନ୍ତୁ ସୁରକ୍ଷା ଦେବା ପାଇଁ ତାଙ୍କର ଗୋଟେ ନେଷ୍ଟିଂ ବା ଯୋଉ ପ୍ରୋଟେକ୍ସନ୍ ହାବିଟାଟ୍ ଗୋଟେ ଡେଭଲପମେଣ୍ଟ ହେଇଛି, ରେଷ୍ଟ ନେବା ପାଇଁ ଛାଇ ଡେଭଲପ୍ ହେଇଛି, ତାକୁ ରେଷ୍ଟିଂ ହାବିଟାଟ୍, ଫିଡିଂ ହାବିଟାଟ୍, ବିଭିନ୍ନ ପ୍ରକାର ହାବିଟାଟ୍ କନଜରଭେସନ୍ ଆକ୍ଟିଭିଟିଜ୍ଟା ତା ଭିତରେ ଗୋଟେ ସଡନ୍ଲି ଡେଭଲପ୍ ହେଇଛି। ଯେତେବେଳେ ଆମେ ତା ଭିତରେ ଜଳାଶୟ ସୃଷ୍ଟି କରିଦେଇଛୁ, ଆର୍ଟିଫିସିଆଲ ୱାଟର ଗୁଡ଼ିକ ଯେତେବେଳେ ତିଆରି କରୁଛୁ, ତ ସେମାନେ ଜଳ କ୍ରୀଡ଼ା କରିବାକୁ ମଧ୍ୟ ଆରାମସେ ସେମାନେ ଆସିପାରୁଛନ୍ତି। କିନ୍ତୁ ହାତୀର ଗୋଟେ ହାବିଟ୍ ଅଛି ଅଧିକା ସମୟ ପାଣିରେ ଖେଳିବା ଏବଂ ପାଣିଟାକୁ କନଜ୍ୟୁମ୍ କରିବା।
1: ତାହେଲେ ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ଆଉ ପରିଚାଳନାକୁ ନେଇ ସେମାନେ ସଚେତନ ହେବେ କି ଅନ୍ୟକୁ ସଚେତନ କରାଇ ପାରିବେ?
0: ଦେଖନ୍ତୁ, କେତେବେଳେ ଗୋଟେ କନସେପ୍ଟ ଥିଲା ଜଙ୍ଗଲଟାକୁ ଜଙ୍ଗଲ ଭିତରେ ରଖାହଉଥିଲା, ବନ୍ୟପ୍ରାଣୀ କି ତା ଭିତରେ ସେମାନେ ନଉଥିଲେ, ମଣିଷ ଜଗତରୁ ତାକୁ ଡିଷ୍ଟାନ୍ସ ମେଣ୍ଟେନ୍ କରାଉଥିଲା। ରାଜ୍ୟ ସରକାର ଗୋଟେ ଅତି ସୁନ୍ଦର କନସେପ୍ଟ ତିଆରି କରିଛନ୍ତି 2017-18 ଗୋଟେ ଇକୋ ଟୁରିଜିମ୍ କନସେପ୍ଟ ଗୋଟେ ତିଆରି କରିଛନ୍ତି। ଇକୋ ଟୁରିଜିମ୍ କନସେପ୍ଟ ହେଲା ଲୋକଙ୍କର ପାର୍ଟିସିପେସନ୍ ରହିବ ଇନସାଇଡ୍ ଦି ଫରେଷ୍ଟ, ଆମ ଅଞ୍ଚଳରେ ଆମ ରାଜ୍ୟରେ ଆମ ପାଖରେ ଯୋଉ ରିସୋର୍ସେସ୍ ଅଛି, ଫରେଷ୍ଟ ରିସୋର୍ସ ଅଛି, ଯୋଉ ୱାଇଲ୍ଡ ଆନିମଲ୍ ଅଛି, ତାକୁ ଗୋଟେ ଏକ୍ସପ୍ଲୋର ଦରକାର। ଏକ୍ସପ୍ଲୋରରେ କେବଳ ସରକାର ଆଡଭର୍ଟାଇଜମେଣ୍ଟ କଲେ ସେଟା ହବନି, ଲୋକ ଯେତେବେଳେ ଯିବେ ବୁଲିବେ ନିଜ ଆଖିରେ ଦେଖିବେ। ସପୋଜ ଆପଣ ଆଜିକା ଡେଟ୍ରେ ସାତକୋଶିଆ ଯାଆନ୍ତୁ, ହୀରାକୁଦ ୱାଇଲ୍ଡ ଲାଇଫ୍ ଯାଆନ୍ତୁ, ଭିତରକନିକା ନ୍ୟାସନାଲ୍ ପାର୍କକୁ ଯାଆନ୍ତୁ, 100% ସାଇଟିଂ ପାଇବେ। ଓ ସାତକୋଶିଆ ପରେ ବର୍ତ୍ତମାନ ହୀରାକୁଦ ୱାଇଲ୍ଡ ଲାଇଫ୍ ମଧ୍ୟ ତା ସହିତ ଆଟାଚ୍ କରୁଛୁ ଗୋଟେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ କନଭର୍ଟ କରିବା ପାଇଁ। ମହାରାଷ୍ଟ୍ରରୁ ଏଠୁ ମଧ୍ୟପ୍ରଦେଶ ମଧ୍ୟ ବାଘ ଆସିକି ଓଡ଼ିଶାରେ ସେଟର ନେଉଛି। କହିବାର ସେନ୍ସ ହେଲା ଯେତେ ପବ୍ଲିକ ପାର୍ଟିସିପେସନ୍ ବଢିବ, ସେମାନେ ତାକୁ ସୋସିଆଲ ମିଡିଆରେ ହାଇଲାଇଟ୍ କରିବେ। ମୁଁ ଯାଇଥିଲି ହୀରାକୁଦ ୱାଇଲ୍ଡ ଲାଇଫ୍, ମୁଁ ଦେଖିଲି ସମ୍ଭବ, ମୁଁ ଯାଇଥିଲି ଭିତରକନିକା, ସେଠି ଦେଖିଲି ଏତେ ପରିମାଣରେ ଏତେ ବଡ ବଡ କୁମ୍ଭୀର ଅଛନ୍ତି। ପବ୍ଲିକ ପାର୍ଟିସିପେସନ୍ଟା ଗୋଟେ ଏତେ ବଡ ଷ୍ଟ୍ରେଙ୍ଗଥ ଆପଣଙ୍କ ପାଇଁ, ଯେତେବେଳେ ଆପଣ ଗୋଟେ ସ୍ରୋତରେ ସାମିଲ ହେବେ, ଆପଣଙ୍କ ନିଜ ରିସୋର୍ସଟାକୁ ଆପଣ ନିଜେ ଏକ୍ସପ୍ଲୋର କରିବାକୁ ଚାହିଁବେ, ନିଜର ୱିକ୍ନେସ୍ଟାକୁ ଆପଣ ଷ୍ଟ୍ରେଙ୍ଗଥରେ କନଭର୍ଟ କରିବେ, ଡେଫିନେଟଲି ଓଡ଼ିଶା ୱିଲ୍ ଗ୍ଲୋ ଆଣ୍ଡ ଗ୍ଲୋ।
1: ଯା ହଉ ନିରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ। ଆଜି ଯାହା ବିଷୟ ଥିଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା, ସେ ସମ୍ପର୍କରେ ବହୁତ ସୁନ୍ଦର ସୁନ୍ଦର ତଥ୍ୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେଲେ। ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଥ୍ୟାଙ୍କ ୟୁ ଟୁ ଅଲ୍। ନମସ୍କାର।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ସମବେତ କଣ୍ଠରେ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ।

ସମବେତ କଣ୍ଠରେ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଗୀତଟି ନୀଳମଣି ସୁତାରଙ୍କ ରଚନାରୁ।

ସମବେତ କଣ୍ଠରେ ଦେଶବନ୍ଧନ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଚିତ୍ରା ସିଂ, ପୁରାତନ ରଚନାରୁ। ସ୍ୱର ସଂଯୋଜନା ଜଗଜିତ ସିଂ।

ଦେଶବନ୍ଧନ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଚିତ୍ରା ସିଂ, ପୁରାତନ ରଚନାରୁ। ସ୍ୱର ସଂଯୋଜନା ଜଗଜିତ ସିଂ।

ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କଣ୍ଠଶିଳ୍ପୀ ଚିତ୍ରା ସିଂ, ସ୍ୱର ସଂଯୋଜନା ଜଗଜିତ ସିଂ।